ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଗୁରୁବାର 1948 ଖ୍ରୀଷ୍ଟାବ୍ଦ ଆଷାଢ଼ 4 ଦିନ 2026 ମସିହା ଜୁନ୍ ମାସର 25 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋ ହର୍ଟ୍ସ ଓ ଏଫ୍ଏମ୍ 101 ମେଗା ହର୍ଟ୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ସୁଚରିତା ପରିଜାଙ୍କ କଣ୍ଠରେ ଭିକାରୀଚରଣ ଚୌଧୁରୀଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ନବକିଶୋର ମହତ୍ତମ, ଦୋଳଗୋବିନ୍ଦ ଗଡ୍ଡିଆ, ସୁଚରିତା ପରିଜା, ସଂଯୁକ୍ତା ଶତପଥୀ ଏବଂ ଜିତେନ୍ଦ୍ର ହରିପାଳ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ବନମାଳୀ, ଗୋପକୃଷ୍ଣ ନାୟକ, ଭିକାରୀ ଚରଣ ଚୌଧୁରୀ, ମନୋରମ ମହାପାତ୍ର ଏବଂ ହରିହର ପୋଢ଼।

ରାମାୟଣରେ ବର୍ଣ୍ଣିତ ଅଛି, ରାମ ରାବଣ ଯୁଦ୍ଧ ସମୟରେ ଇନ୍ଦ୍ରଜିତ୍ ଦ୍ୱାରା ଆଘାତପ୍ରାପ୍ତ ହୋଇ ବୀର ଲକ୍ଷ୍ମଣ ମୃତପ୍ରାୟ ହୋଇଥିଲେ। ସ୍ୱୟଂ ଶ୍ରୀରାମ ମଧ୍ୟ ସମସ୍ତ ଆଶା ଛାଡ଼ି ଦେଇସାରିଥିଲେ, କିନ୍ତୁ ସୁଷେଣ ବୈଦ୍ୟଙ୍କ ପରାମର୍ଶ କ୍ରମେ ବୀର ହନୁମାନ ହିମାଳୟ ଅଭିମୁଖେ ଯାତ୍ରା କରି ଔଷଧ ବୃକ୍ଷ ନ ପାଇବାରୁ ରାତାରାତି ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଥିଲେ। ଔଷଧ ସେବନ ପରେ ଲକ୍ଷ୍ମଣଙ୍କ ଚେତା ଫେରିଆସିଥିଲା ଏବଂ ପୁଣି ମହାସଂଗ୍ରାମ ଆରମ୍ଭ ହୋଇଥିଲା। ସାଧାରଣତଃ ଏହାକୁ ଆମେ ପୌରାଣିକ ଉପାଖ୍ୟାନ ଭାବି ଗୁରୁତ୍ୱ ଦେଇନଥାଉ, କିନ୍ତୁ ଏହା ସମ୍ପୂର୍ଣ୍ଣ ଅବାସ୍ତବ ନୁହେଁ। ଆମ ଏ ଅଞ୍ଚଳର ହରିଶଙ୍କର ଏବଂ ଅପର ପାର୍ଶ୍ୱରେ ଥିବା ନୃସିଂହନାଥ ପାହାଡ଼ରେ ଏଭଳି ଅନେକ ଔଷଧୀୟ ବୃକ୍ଷଲତା ରହିଛି। ହିମାଳୟ କଥା ତ ବହୁ ଉର୍ଦ୍ଧ୍ୱରେ, ହରିଦ୍ୱାର ଋଷିକେଶ ଅଞ୍ଚଳରେ ଏବେ ବି ଦୃଢ଼ ଜନମତ ରହିଛି ଯେ ଔଷଧୀୟ ବୃକ୍ଷଲତା ଦ୍ୱାରା ମଣିଷ ତାର ଜୀବନ ମଧ୍ୟ ଫେରିପାଇପାରେ। ସେଥିପାଇଁ ଉତ୍ତରାଖଣ୍ଡ ସରକାର ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରିଥିବାର ଖବରରୁ ଜଣାପଡ଼େ। ହୁଏତ ଦିନ ଆସିବ ବୀର ହନୁମାନ ଲକ୍ଷ୍ମଣଙ୍କ ପାଇଁ ନେଇଥିବା ଔଷଧ ଠାବ କରାଯାଇପାରିବ। ଆଜି ପ୍ରଭାତରୁ ଏହି ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ଆଜି ଆମେ ପାଶ୍ଚାତ୍ୟ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଆମର ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭୁଲି ଯାଉଛୁ। ଆମ ଦେଶରୁ ବିଦ୍ୟାବୁଦ୍ଧି ନେଇ ଅନେକ ବିକଶିତ ଦେଶ ଆଜି ସମୃଦ୍ଧ। ଆମ ଦେଶରେ ଚରକ ଓ ସୁଶ୍ରୁତଙ୍କ ଭଳି ଚିକିତ୍ସକ ରହିଛନ୍ତି। ଗଣିତ ଜଗତକୁ ଆମ ଦେଶର ଦାନ ଅତୁଳନୀୟ। ଏ ଦେଶର ଜ୍ୟୋତିର୍ବିଜ୍ଞାନୀମାନେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ଗଣିତ ଶାସ୍ତ୍ରରେ ଦଶମିକ ଓ ଶୂନ ଗଣିବାରେ ଆମ ଦେଶର ହିଁ ଅଗ୍ରଗଣ୍ୟ ଭୂମିକା ରହିଛି। ଆକାଶରେ ଉଡ଼ିବାର ପରିକଳ୍ପନା ଆମ ଦେଶ ପାଇଁ ନୂଆ ନଥିଲା। ରାବଣର ପୁଷ୍ପକ ଏବଂ ନାରଦଙ୍କ ଢିଙ୍କିଯାନ ଏହାର ପ୍ରମାଣ ବହନ କରିଥାଏ। ଓଡ଼ିଶାର ଜଣେ ସାଧାରଣ ମଣିଷ ବାଉଁଶ ନଳୀ ଦ୍ୱାରା ଦୂର ପର୍ବତର ଉଚ୍ଚତା, ଗ୍ରହ ନକ୍ଷତ୍ରଙ୍କ ଗତିବିଧି ନିର୍ଦ୍ଧାରଣ କରିପାରୁଥିଲେ। ସେହିପରି ଶାରୀରିକ ଶକ୍ତି ପ୍ରଦର୍ଶନ ଓ ଯୁଦ୍ଧକଳାରେ ମଧ୍ୟ ପୁରାଣ ଯୁଗରୁ ଆମ ଦେଶ ନିପୁଣ ରହିଆସିଛି। କୁସ୍ତି, ଖଡ଼ଗ, ଗଦାଯୁଦ୍ଧ ଆଦି ଆମ ପୁରାଣରେ ବର୍ଣ୍ଣିତ ଅଛି, କିନ୍ତୁ ଆମେ ଆଜି ସେସବୁ ଭୁଲିବାକୁ ବସିଛୁ। ଅତ୍ୟାଧୁନିକ ବ୍ୟାୟାମଶାଳା ଯାଉଛୁ, ଯୋଗ ପ୍ରାଣାୟାମ ଭଳି ପ୍ରାଚୀନ ଶାରୀରିକ କଳାକୁ ଉପେକ୍ଷା କରୁଛୁ, କିନ୍ତୁ ସମୟ ଆସିଛି ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ପ୍ରତି ସଜାଗ ରହିବା ପାଇଁ ସଂକଳ୍ପବଦ୍ଧ ହେବାର।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 422ତମ ଭାଗ।

ଶରଣାର୍ଥୀ ରାଜାଙ୍କୁ ରକ୍ଷା କରିବା ଯେମିତି କର୍ତ୍ତବ୍ୟ, ଯୁଧିଷ୍ଠିରଙ୍କୁ ସାହାଯ୍ୟ କରିବା ବି ସେମିତି ଶ୍ରୀକୃଷ୍ଣଙ୍କ ଦାୟିତ୍ୱ। ସେ ମନ୍ତ୍ରୀ ଉଦ୍ଧବଙ୍କ ପରାମର୍ଶ ଲୋଡ଼ିଛନ୍ତି। ଉଦ୍ଧବ କହିଛନ୍ତି, ଦିଗ୍ବିଜୟ ରାଜସୂୟ ଯଜ୍ଞର ଅଙ୍ଗସ୍ୱରୂପ। ଏହି ଦିଗ୍ବିଜୟ ଉପଲକ୍ଷେ ଜରାସନ୍ଧକୁ କୌଶଳରେ ବଧ କରିହେବ। କୌଶଳଟିକୁ ମଧ୍ୟ ପରିକଳ୍ପନା କରିଛନ୍ତି ଉଦ୍ଧବ। ଏବେ ଶ୍ରୀକୃଷ୍ଣ ପତ୍ନୀ ପୁତ୍ର ତଥା ଚତୁରଙ୍ଗ ବଳ ସହିତ ଯାଇ ଇନ୍ଦ୍ରପ୍ରସ୍ଥରେ ଉପସ୍ଥିତ ହୋଇଛନ୍ତି।

ଶୁଣିଲେ ଅଦିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 422ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ଭାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ଆଉ 4 ଦିନ ବାକି ରହିଛି। ରାଜ୍ୟ ଏପତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜଣଙ୍କ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଗଲାକାଲି ସବୁ ନିର୍ବାଚନ ମଣ୍ଡଳୀନ ବିଏଲ୍ଓ ଓ ବିଏଲ୍ଏ ମାନଙ୍କର ସମନ୍ୱୟ ବୈଠକ ହୋଇଯାଇଛି। ବାକି ଥିବା କାମକେ ଆଇବା 4 ଦିନ ଭିତରେ ଶେଷ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ନୂଆଦିଲ୍ଲୀନ ଆଇ 36 ନମ୍ବର ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାଟି ଆଞ୍ଚଳିକ ବିଜେତା ଭାବେ ବରଗଡ଼ର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେବିଲ୍ ପୁରସ୍କୃତ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକେ ନଜରଠି ରଖିକରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ଏ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଆଉ ଦକ୍ଷତା ବିକାଶ କେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଆଉ ଅଡିଟ୍କେ ବାଧ୍ୟତାମୂଳକ କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ଉତ୍ତରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଆଉ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାରକେ କୁହାଯାଇଛି। ନିର୍ଦ୍ଦେଶ ଅନୁସାରେ ବ୍ୟାପକ ଅଗ୍ନି ନିରାପତ୍ତା ଅଡିଟ୍, ଏନ୍ଓସି ଯାଞ୍ଚ, ନିଆଁଲିଭା ଯନ୍ତ୍ରର କାର୍ଯ୍ୟକ୍ଷମତା ଆଉ ଜରୁରୀକାଳୀନ ବାହାରିବାର ରାସ୍ତାର ଯାଞ୍ଚ କରାଯିବା। ଇତାର ସହିତ 3 ମାସିଆ ମକ୍ଡ୍ରିଲ୍ କରାଯିବାର ଆଉ ଫାୟାର ସେଫ୍ଟି ୱାର୍ଡେନ୍ ବିଲ୍ ନିଯୁକ୍ତ ହେବେ। ସୁରକ୍ଷା ବ୍ୟବସ୍ଥା ନାଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଓଏସ୍ଡିଏମ୍ଏ ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାଟି ଶ୍ରଦ୍ଧାଳୁମାନେ ଯେନ୍ତା ରାଜ୍ୟର ଭିନ୍ ଭିନ୍ ଜାଗାନୁ ଠିକ୍ ଭାବେ ଆସିକରି ଶ୍ରୀକ୍ଷେତ୍ରନୁ ପହଞ୍ଚପାରବେ ସେଥିର୍ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ଆୟୁକ୍ତ ଅମିତାଭ ଠାକୁରଙ୍କର ଅଧ୍ୟକ୍ଷତାରେ ଗୋଟେ ସମନ୍ୱୟ ବୈଠକ ହୋଇଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଲାଗି ବସ୍ମାନଙ୍କୁ ଅସ୍ଥାୟୀ ପରମିଟ୍ ଦିଆଯିବ। ପୁରୀ ବାହାର ରୁଟ୍ର କେନ୍ସିଭିଲ୍ ମାଲିକ ଏଥିଲାଗି ଆବେଦନ କରିପାରିବେ। ଏହାଦେ ପୁରୀକେ 200 ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମିତି ଇତାକେ ଦ୍ୱିଗୁଣା କରାଯିବାର ଲକ୍ଷ୍ୟ ରଖାଯାଇଛି। ସେନ୍ତା ପୁରୀକେ ଯାଉଥିବା ଓଏସ୍ଆର୍ଟିସି ଆଉ କ୍ରୁଟ୍ ସରକାରୀ ବସ୍ ସଂଖ୍ୟା ବିଲ୍ ଏହି ସମୟ ଭିତରେ ବଢ଼ାଯିବା ବୋଲି ବୈଠକରୁ ସୂଚନା ମିଳିଛି। ଭୁବନେଶ୍ୱର ଅରଣ୍ୟ ଭବନର କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍ତି ଆଇବା ଦିନେ କେନ୍ଦୁପତ୍ର ବାବଦ କାର୍ଯ୍ୟକ୍ରମକେ ଅତ୍କା ବର୍କସ୍ ଓ ପ୍ରଭାବଶାଳୀ କରିବା ଲାଗି ବ୍ୟାପକ ପ୍ରଶିକ୍ଷଣ ଦିଆଯିବା। ଇତାର ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକେ ବିଲ୍ ତୁର୍ତ୍ତି କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ଗୋଟିଏ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ହୋଇଯାଇଛି। ଏଥି ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଆଉ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆଉ ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇକରି ଗାଁ ଇଲାକାର ବିକାଶ, ଚାଷ ବ୍ୟବସ୍ଥା, ପିଇବାର ପାଣି ସୁବିଧା, ମହିଳା ସଶକ୍ତିକରଣ ଦିଗେ ଥିବା ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ କହିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗଲାକାଲିଠାରୁ 65 ନମ୍ବର ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇତାକେ ଉଦ୍ଘାଟନ କରିକରି ଓଡ଼ିଶାର ଖେଲ୍ ଭିତ୍ତିଭୂମିର ପ୍ରଶଂସା କରିଥିଲେ। ଆଇବା 28 ତାରିଖ ତକ୍ ହେବାରକେ ଥିବା ଏହି ପ୍ରତିଯୋଗିତାଟି 27 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଇଛନ୍। ଏଥି ମୋଟ 45 ବର୍ଗତି ପ୍ରତିଯୋଗିତା ହେଉଛି। କୃତି ପ୍ରତିଯୋଗିତାମାନେ ଆଇବା ସେପ୍ଟେମ୍ବର ମାସର 19 ତାରିଖରୁ ଅକ୍ଟୋବର 4 ତାରିଖ ତକ୍ ଜାପାନ ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର ଲାଗି ସୁଯୋଗ ପାଇବେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଇଲାକାନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ବିଜୁଳି ମାରିକରି ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ସାଇନୋସାଇଟିସ୍ ରୋଗ କ'ଣ ଲକ୍ଷଣ ଓ ତାର ଚିକିତ୍ସା। ଏ ବିଷୟରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିବେ ତପସ୍ୱିନୀ କାବ୍ୟର ଅଷ୍ଟମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙୗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ତୁଲାରାମ କଲେତ ଓ ପୁଷ୍ପାଞ୍ଜଳି ମୋନା। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଓ ବିଧିକା ଚାଟାର୍ଜୀ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଆରତୀ ମିଶ୍ର, ବିଜୟ କୁମାର ବେହେରା ଏବଂ ଛନ୍ଦାରାଣୀ ସାହୁ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା, କଣ୍ଠଶିଳ୍ପୀ ଚେତନମୟ ବେହେରା, ପବିତ୍ର ମୋହନ ଡନ୍ସେନା, ଗୋପାଳ ସାହୁ ଓ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସତ୍ୟନାରାୟଣ ବେହେରା। ଦିନ 1:20 ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବେ ପରିବାରକୁ ଗୋଟିଏ ସୂତାରେ ବାନ୍ଧିପାରେ ନାରୀ ବିଷୟରେ ଆଲୋଚନା, ଆଲୋଚିକା ଜ୍ୟୋତ୍ସ୍ନା ରାଉତରାୟ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମାକାଫୁପୁ ଝକା ଝକା। ଅପରାହ୍ନ 4:00 କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ସମ୍ପର୍ଦ୍ଧା ଶୁଣିବେ ପରିବେଷଣ ନିରଞ୍ଜନ ମେଣ୍ଡାଲି ଏବଂ ସାଥୀ। 5:30 ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମରେ ଶୁଣିବେ ଫୁଟବଲ ଖେଳାଳି କାମିନୀ ମୁଣ୍ଡାଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ୱାର୍ଲ୍ଡକପ୍ର ଅଫ୍ ଟ୍ୟୁବ୍ ଧାରାବିବରଣୀ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 7:25 ସମ୍ବଲପୁରୀ ଗୀତ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ବୈଜ୍ଞାନିକ ପଦ୍ଧତିରେ ହରଡ଼ ଚାଷ, ଏ ବିଷୟରେ ଆଦିତ୍ୟ କିରଣ ପଢିଆରୀଙ୍କ ସହିତ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍କୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଡରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ସାଇନୋସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ପ୍ରତିକାର, ଏ ବିଷୟରେ କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର।
2: ଆଜି ଆମେ ଏକ ଅତ୍ୟନ୍ତ ସାଧାରଣ ଓ ବହୁଳ ଭାବରେ ରୋଗଭୁକ୍ତ ହେଉଥିବା ସାଇନୋସାଇଟିସ୍ ରୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା। ଆମ ଖପୁରୀ ବା ସ୍କଲ୍ ବୋନ୍ରେ କେତେକ କେଭିଟି ବା ଶୂନ୍ୟସ୍ଥାନ ରହିଥାଏ। ଏହି ଶୂନ୍ୟସ୍ଥାନଗୁଡ଼ିକୁ ସାଇନସ୍ କୁହାଯାଏ। ଏମାନେ ନାକ ଓ ଆଖିର ନିକଟବର୍ତ୍ତୀ ସ୍ଥାନରେ ରହିଥାନ୍ତି। ଯଦି କୌଣସି କାରଣରୁ ଏହି ସାଇନସ୍ଗୁଡ଼ିକରେ ସଂକ୍ରମଣ ହୋଇଯାଏ ତାକୁ ସାଇନୋସାଇଟିସ୍ ରୋଗ କୁହାଯାଏ। ଅଧିକାଂଶ କ୍ଷେତ୍ରରେ ଏହା ଏକ ମାମୁଲି ରୋଗ ଭାବରେ ପରିଗଣିତ ହୋଇଥାଏ, କିନ୍ତୁ ବେଳେବେଳେ ସାଇନସ୍ର ସଂକ୍ରମଣ ନିକଟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ଆଖି ଓ ମସ୍ତିଷ୍କ ଆଦିକୁ ସଂକ୍ରମଣ କରିଥାଏ ଓ ଗୁରୁତ୍ୱର ଆକାର ଧାରଣ କରେ। ଯେଉଁ କାରଣଗୁଡ଼ିକ ଯୋଗୁଁ ସାଇନସ୍ରେ ସଂକ୍ରମଣ ହୁଏ ତାହା ପ୍ରଥମେ ଆଲୋଚନା କରିବା। ବାରମ୍ବାର ଥଣ୍ଡା, ସର୍ଦ୍ଦି ରୋଗ ଆଦି ଆକ୍ରାନ୍ତ ହେଲେ ଏହି ସଂକ୍ରମଣ ନାକରୁ ନିକଟବର୍ତ୍ତୀ ସାଇନସ୍କୁ ବ୍ୟାପିଥାଏ। ଏଲର୍ଜି, ବାରମ୍ବାର ନାକରେ ହାତ ଲଗାଇବା କିମ୍ବା ନାକ ସଫା କରିବା, ଅପରିଷ୍କାର ପାଣିରେ ଗାଧୋଇବା ଯଥା ବନ୍ଧ ଆଦିରେ ଗାଧୋଇବା ସାଇନୋସାଇଟିସ୍ ରୋଗର ଏକ ପ୍ରମୁଖ କାରଣ ହୋଇପାରେ। ଅନେକ ଦିନ ଧରି ଦାନ୍ତ ଓ ମାଢ଼ିରେ ହେଉଥିବା ସଂକ୍ରମଣ ଯଦି ଉପଶମ ନ ହୁଏ ସେଥିରୁ ମଧ୍ୟ ସାଇନସ୍କୁ ସଂକ୍ରମଣ ପ୍ରସାରିତ ହୋଇଥାଏ। ଏହାଛଡ଼ା ନାକ ମଧ୍ୟରେ ହେଉଥିବା କେତେକ ନିର୍ଦ୍ଧାରିତ ରୋଗ ଯଥା ନାକର ହାଡ଼ ବଙ୍କା ଥିବା, ନାକରେ ବିଭିନ୍ନ କାରଣରୁ ହେଉଥିବା ମାଂସବୃଦ୍ଧି ରୋଗ ଓ ବାରମ୍ବାର ହେଉଥିବା ଟନ୍ସିଲ୍ର ସଂକ୍ରମଣ ବା ଟନ୍ସିଲାଇଟିସ୍ ମଧ୍ୟ ସାଇନୋସାଇଟିସ୍ ରୋଗର କାରଣ ହୋଇପାରେ। ଶିଶୁମାନଙ୍କଠାରେ ଏଡିନଏଡ୍ ନାମକ ଏକ ରୋଗ ଦେଖାଦିଏ ଯାହା 10-12 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ହୋଇଥାଏ। ଏହି ଆଡିନଏଡ୍ ବୃଦ୍ଧି ରୋଗ ଯୋଗୁଁ ସାଇନସ୍ର ସାଧାରଣ କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇ ସାଇନସ୍ ସଂକ୍ରମିତ ହୁଏ। ଏହି ରୋଗରେ ରୋଗୀ ପ୍ରଥମେ ସାଧାରଣ ଥଣ୍ଡା ସର୍ଦ୍ଦିର ଲକ୍ଷଣ ସହ ଡାକ୍ତରଙ୍କ ପାଖକୁ ଆସିଥାଏ, କିନ୍ତୁ ସାଧାରଣ ଥଣ୍ଡା ସର୍ଦ୍ଦି 3-4 ଦିନ ମଧ୍ୟରେ ଠିକ୍ ହୋଇଯାଉଥିବା ବେଳେ ସାଇନୋସାଇଟିସ୍ ରୋଗରେ ଏହି ଲକ୍ଷଣ ସବୁ ସପ୍ତାହ ଧରି ଲାଗି ରହେ। ଏଥିସହ ନାକରେ ନିଶ୍ୱାସ ନେବା ବାଧାପ୍ରାପ୍ତ ହୋଇଥାଏ ଏବଂ ନାକରୁ କଞ୍ଚା ପାଣି ବାହାରିଥାଏ। ଧୀରେ ଧୀରେ ନାକରୁ ବହଳିଆ ଓ ଦୁର୍ଗନ୍ଧଯୁକ୍ତ ସିଂହାଣୀ ବାହାରିଥାଏ। ବେଳେବେଳେ ନାକରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଅନ୍ୟ ଏକ ପ୍ରମୁଖ ଲକ୍ଷଣ ହେଉଛି ମୁଣ୍ଡ ଦରଦ ହେବା। ଏହି ମୁଣ୍ଡ ବ୍ୟଥା ସଦାସର୍ବଦା ଲାଗି ରହେ ଓ ଏହାର ତୀବ୍ରତା ଧୀରେ ଧୀରେ ବଢ଼ିପାରେ। ରୋଗୀକୁ ଜ୍ୱର ମଧ୍ୟ ହୋଇପାରେ। ଯଦି ରୋଗୀ ଠିକ୍ ସମୟରେ ଚିକିତ୍ସିତ ନ ହୁଏ ତେବେ ରୋଗ ନାନା ଜଟିଳତାକୁ ପରିବର୍ତ୍ତନ ହୋଇଯାଏ। ଏଭଳି ପରିସ୍ଥିତିରେ ତୀବ୍ର ମୁଣ୍ଡବ୍ୟଥା, ଆଖି ଫୁଲିଯିବା, ଆଖିରେ ଯନ୍ତ୍ରଣା ହେବା, ବାନ୍ତି ଓ ତୀବ୍ର ଜ୍ୱର ହେବା ଆଦି ଲକ୍ଷଣ ଦେଖାଯାଏ। ଦରକାର ହେଲେ ଏକ୍ସରେ କିମ୍ବା ସିଟି ସ୍କାନ୍ର ସାହାଯ୍ୟ ନେଇ ରୋଗର ଭୟାବହତା ଜାଣିହୁଏ। ରୋଗ ଉପଶମ ପାଇଁ ରୋଗୀକୁ ଯଥାଯୁକ୍ତ ଆଣ୍ଟିବାୟୋଟିକ୍, ଦରଦ ଉପଶମକାରୀ ଔଷଧ ଓ ଥଣ୍ଡା ସର୍ଦ୍ଦିର ଔଷଧ ଦିଆଯାଏ। ନାକରୁ ସଂକ୍ରମଣ ମାତ୍ରା କମ୍ କରିବା ପାଇଁ ଓ ଶ୍ୱାସ ପ୍ରକ୍ରିୟାର ଉନ୍ନତି ପାଇଁ ଅକ୍ସିମେଟାଜୋଲିନ୍ ଏବଂ ଜାଇଲୋମେଟାଜୋଲିନ୍ ନାମକ 2 ପ୍ରକାରର ନାକ ଡ୍ରପ୍ ଦିଆଯାଏ। ଏହି ପଦ୍ଧତିରେ ଚିକିତ୍ସା ଦ୍ୱାରା ପ୍ରାୟ 7-10 ଦିନ ମଧ୍ୟରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ସାଇନୋସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ପ୍ରତିକାର ବିଷୟରେ କହିଲେ ଡାକ୍ତର ସତ୍ୟଜିତ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରେଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ ଏଆଇ ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି 11 ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପ୍ୟାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି

0: ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି, ଏଥିଲାଗି 26 ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ମସିହାରେ ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ମସିହାରୁ ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲ୍ରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:00ରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି, ତେବେ ବାଂଲାଦେଶ 2 ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ରେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରୋକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବାବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଯେନ୍ ଚାଷୀମାନେ ଯଦି ବର୍ଷା ଦିନିଆ ଡେଲଜାତିଆ ଫସଲ ଚାଷ କରୁଛନ୍, ଡେଲଜାତିଆ ଫସଲ ଭିତରେ ପ୍ରାୟତଃ ଚାଷୀମାନେ ମୁଗ, ବିରି, ରେହେଡ଼, କୁଲୁଚ ଇସବୁ କିସମମାନେ ଚାଷ କରିଥିସନ୍। ଯେତେବେଳେ ବି ଚାଷୀମାନେ ଚାଷ କରିଛନ୍, ଏହା ଚିନି ସମୟକେ ଯେତେବେଳେ ଫସଲକେ ବିହନ ବୁଣିବାର 3 ଆର ପାଞ୍ଚ ସପ୍ତାହ ଇ ସମୟକେ ଘାଏ 2 ଘାସ ଲଟା ବାଛିନେବାର କଥା। କେତେବେଳେ ବେଲେ ଡେଲଜାତିଆ ଫସଲନ ଯଦି ଘାସ ଲଟା ଲାଗିଯିବା ବେଲେ ଗଛଟା ଠିକ୍ ହିସାବରେ ଖେସାର ନେଇପାରେ, ଯେନ୍ ଇଆଡ଼ ସିଆଡ଼ ଯେନ୍ ଲଟାମାନେ ଥିବା ସେ ଲଟାପୁଟାମାନେ ସବୁ ମାଟିର ଖେସାରକେ ନେଇଯିବେ, ଯେନ୍ଥିଲେ ବୋଲିକିରି ଗଛଟା ବଢ଼ିନିପାରେ, କେର୍ଚେ ଯାଏସି, ଆର୍ ଯେତ୍କି ଅମଲ ହେବାର କଥା ବି ହେଇନିପାରେ। ସେଥିର୍ଲାଗି ବୋଲିକିରି ଚାଷୀମାନେ ଦେଖ୍ବାର କଥା ଯେ ଡେଲଜାତିଆ ଫସଲ ଯେନ ଚାଷ କରୁଛନ୍, ଯେନ୍ ଆଣ୍ଟଗୁଡ଼ାନ ଲଟା କେନ୍ ହିସାବରେ ହେଇଛି ଦେଖିନେବାର କଥା। ଆର ଯେନ୍ତା ବିହନ ବୁନ୍ବାର 3 ହେଇଯିବା କି ଇ ସମୟକେ ଘାଏ କୁଡ଼ା କୁସା କରି ନେଇକିରି ଘାସ ଲଟାମାନେ ବାଛି ନେବାର କଥା।

0: ହିସାବରେ ଚାଷୀମାନେ ପ୍ରାୟତଃ ଚାଷ୍ କରିଥିସନ୍। ଧାଡ଼ି ଯେନ୍ ଯଦି ବୁନିଥିବେ ବେଲେ ଲଟା ବଛା ଯେନ୍ ଯନ୍ତ୍ର ଅଛେ ଇଥିର୍ ସାହାଯ୍ୟ ନେଇକରି ବି ଘାସଲଟା ବାଛି ପାର୍ବେ। ଆର୍ ଯେନ୍ ଚାଷୀମାନେ ଯଦି ଲଟାମରା ଔଷଧ ବ୍ୟବହାର କରିଛନ୍, ଯେନ୍ ଦିନ ବୁନ୍ସନ୍ ତାର୍ ଆର ଦିନ ଲଟାମରା ଔଷଧ ମାରି ଦେଇଥିବେ ବେଲେ ପ୍ରାୟତଃ ଲଟା ନି ହେଇପାରେ। ତଥାପି ବି ଯଦି ଯେନ୍ ଜାଗାନ ସେ ଲଟାମରା ଔଷଧ ନି ପଡ଼ିଥିବା ବେଲେ, ଯେନ ଲଟା ହେଇଥିବା ବେଲେ, ସେ ଜାଗାରେ କୁଡ଼ା କୁସା କରି ନେଇକରି ଘାସ ଲଟାକେ ବାଛି ନେବେ। ବର୍ଷା ମାସେ ପ୍ରାୟ ଡାଲ ଜାତୀୟ ଫସଲ ନ କେତେନି କେତେ ରୋଗ ଲାଗ୍ବାର୍ ଡର୍ ଥିସି। ହେଲେ ଚାଷୀମାନେ ଗୁଟେ ଜିନିଷ୍କେ ସବୁବେଲେ ନିଘା ଦେବେ, ଯେ ଯେତେବେଲେ ବି ଭିଡ଼ୁଛନ୍ କି କୁଡ଼ା କୁସା କରୁଛନ୍ ଲଟା ବାଛିଲା ସମୟକେ, ଯେନ୍ତା ଗାର୍ଡ ହେଇକି ନି ରହେବା, ପାନ୍ ସେ ଆଟେ ରହିନି ପାର୍ବା, ସେଟାକେ ନିଘା ଦେଇକରି ପାନ୍ ନିଥିରି ଯେନ୍ତା ଯାଉଥିବା ବର୍ଷା ସମୟକେ, ସେ ହିସାବେ ଚାଷୀମାନେ ବିହିଡ଼ି ନେବେ। ବର୍ଷା ଦିନେ ପ୍ରାୟ ଚାଷୀମାନେ ଦେଖ୍ବେ ଯେ ଡାଲି ଜାତୀୟ ଫସଲ ନ କେତେନି କେତେ ପୋକ୍ମାନେ ଲାଗିଥିସନ୍। ପୋକ୍ ଯଦି ଲାଗିଯିବ ବେଲେ ଫସଲର କେତେନି କେତେ ନୁକସାନୀ ଯାଇଆସି। ହେନ୍ତା ପୋକ୍ ଭିତରେ ଦେଖ୍ବାରେ ଗଲେ ପତରଖିଆ ପୋକ୍, ଫଲବିନ୍ଧା ପୋକ୍, ଯୌ ପୋକ୍, ପତର ଡେଗା ପୋକ୍, ଧୋ ମାଛି, ପତର ଚିତା ଆରୁ ପତରପୁଡ଼ା ରୋଗ। ଆର୍ ରୋଗ ଭିତରେ ପତରଚିତା ରୋଗ, ପତରପୁଡ଼ା ରୋଗ, ଝାଉଁଲା ରୋଗ, ସାହେବି ରୋଗ, ଇସବୁମାନେ ଡାଲି ଜାତୀୟ ଫସଲ ଲାଗିକରି ଫସଲକେ ନୁକସାନୀ କରିଦେସନ୍। ଯେନ୍ ଦିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ହେଇନିପାରେ। ସେଥିଲାଗି ବୋଲିକିରି ଚାଷୀମାନେ ଯେନ୍ ବର୍ଷା କି ଆନ୍ନ ଯୋଗେଇଥିବେ ସେନ ଭଉଁରେ ଟିକେ ସବୁବେଲେ ନିଘା ଦେବାର କଥା। କେତେବେଳେ ବେଲେ ଭୋରେ ଯଦି ଦେଖିବେ ଯେ ଯେନ୍ତା ପୋକ ହୋ କି ରୋଗ ଲାଗବାର ମୂଲ ହେବା କି ତାର ଆୟ ଉପାୟ କରିବେ ବେଲେ ପଛେ ଆରୁ ବେଶୀ ନୁକସାନୀ କରିନିପାରେ। ଜହ ଗଛ୍କେ ଚପଲି ନିପାରେ, ଲାଗି ନିପାରନ୍, ଆରୁ ଯେନ୍ଟାକି ବେଶୀ ନୁକସାନୀ କରିନିପାରନ୍। ସେଥିଲାଗି ବୋଲିକି ଚାଷୀମାନେ ସବୁବେଲେ ସଜାଗ ଦେଇକରି ସବୁବେଲେ ନିଘା ରଖିଥିବେ ଯେ ଯେନ୍ତା ପୋକ ହୋ କି ରୋଗ ହୋ ମୂଲ ହେବା କି ତାର ଆୟ ଉପାୟ କରିକରି ସାଙ୍ଗେ ସାଙ୍ଗ ସେଟାକେ ଆଦ କରବାର ବ୍ୟବସ୍ଥା କରିବେ। କେତେବେଳେ ବେଲେ ଦେଖିବେ ଯେ ବେଶୀ ଯଦି ଗଛ୍ ନୁକସାନୀ ନି କରି ବେଲେ ସେନୁ ରାସାୟନିକ ହିସାବରେ ତାର ଆୟ ଉପାୟ କରବାକେ ନି ପଡ଼େ ବୋଲି ଜାଣିବେ, ଯେନ୍ଟାକି ବେଶି ଖର୍ଚ୍ଚା ନି ଲାଗେ। ହେନ୍ତା ଦେଖ୍ବାର ଗଲେ ଯୌ ପୋକ୍, ପତର ଡେଗା ପୋକ୍ ଆର୍ ଧୂମ୍ ମାଛି ଇସବୁ ଶୋଷକ ଜାତୀୟ ପୋକ୍ ଆନ୍, ଯେନ୍ଟାକି ଇ ପୋକ୍କେ ଆୟତ୍ କରବାର୍ ଲାଗି ବୋଲିକିରି ଡାମେଥଏଟ୍, ମିଥାଇଲ୍ ଡେମେଟନ୍, ଏଣ୍ଡୋସଲ୍ଫାନ୍ ପ୍ରାୟ ଏକର ପିଛା ଯଦି 400 ଲିଟର ପାନ୍ ଥିନ୍ ଗୁଲି କରି ଯଦି ସାନି ନେବେ ବେଲେ ବି ଇ ପୋକ୍ଟା ମରିଯିବେ, ଯେନ୍ଟାକି ବେଶୀ ନୁକସାନୀ ଆର୍ ପଛେ କରିନିପାରନ୍। ହେନ୍ତା ରେହାଡ୍ ଫସଲ ନ ଦେଖ୍ବାର ଗଲେ ବାଘୁଆ ପୋକ୍ମାନେ ଦେଖାଯାଏସନ୍। ଇଟାକେ ହାତେ ସବୁ ଆନିକରି ଗୋଟେ କିରୋସିନି ମିଶା ପାନ୍ ଥିନ୍ ପକେଇ ନେବେ ବେଲେ ମରିଯିବେ। ଆର୍ ବି ହେନ୍ତା ଚାଷୀମାନେ ଦେଖିବେ ଯେ ଯଦି ଦେଲଜାତିଆ ଫସଲ ନ ପତରଚିତା ରୋଗ କି ପତରପୁଡ଼ା ରୋଗ କି ଝାଉଁଲା ରୋଗ ଯଦି ଦେଖାଯିବା ବେଲେ, ଇ ସମୟକେ କାର୍ବନ୍ ଡାଜିମ୍ ନେତ ଥାଇଓଫିନେଟ୍, ମିଥାଇଲ୍ 200 ଗ୍ରାମ ନେତ ମାନକୋଜାପ୍ 700 ଗ୍ରାମ ଏକର ପିଛା ଯଦି ଦେଇଦେବେ ବେଲେ ଇ ରୋଗଟା ଆଇତ ହେଇଯାସି। ହେଲେ ଚାଷୀମାନେ ଦେଖିବେ ଯେ ଯେନ୍ତା ରୋଗଟା ମୂଲ ହେବା କି ତାର ଆୟ ଉପାୟ କରିବେ ବେଲେ ବେଶୀ ନୁକସାନୀ କରିନିପାରନ୍, ଆରୁ ଫସଲଟା ତମେ ବର୍ଷ ହେଇକରି ବଢ଼ିପାର୍ବା। ସବୁବେଲେ ଚାଷୀମାନେ ନିଘା କରିବେ ଯେ ଯେନ୍ସି ବି ହଉ ଚାଷ୍ କରବାକେ ଯିବେ ବେଲେ ସେନୁ ଏତକା ଅମଲକ୍ଷମ ବିହନ ନେତ ଉନ୍ନତ କିସମର ବ୍ୟବହାର କରିବେ, ଯେନ୍ଥିଲାଗି ବୋଲିକିରି ରୋଗ ସହେବାର ତାକତଟା ଥିସି। ସେଥିଲାଗି ବୋଲିକିରି ଚାଷୀମାନେ ପଛେ ଆରୁ ନୁକସାନୀ ହେବାର୍କେ ନେଇ ପଡ଼େ। ବିହନ ଯେତେବେଲେ ବି ଚାଷୀମାନେ ଯୋଗଉଛନ୍, ବିହନକେ ବିଶୋଧନ କରିବେ, ତାରୁ ତାରୁ ମ୍ୟାଟ୍କେ ବି ବିଶୋଧନ କରିବେ ବେଲେ ବଢ଼ିଆ ହେଇପାର୍ବା, ଆରୁ ଜୀବାଣୁ କଲଚର ବ୍ୟବହାର କରିବା କଥା। ଏନ୍ତା ହିସାବରେ ଚାଷୀମାନେ ଯଦି ନିଘା ଦେଇକରି ଦେଲଜାତିଆ ଫସଲ ଚାଷ୍ କରିବେ ବେଲେ ଫସଲ ନୁ ଏତକା ଅମଲ ପାଇପାର୍ବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257, ଆଇଏଫ୍ଏସ୍ସି କୋଡ୍ SBIN00000059ରେ ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ପୁଣି ଥରେ ଟେଲିଫୋନ୍ ନମ୍ବର କହି ରଖୁଛି 0663241096 ଯୋଗାଯୋଗ କରିପାରିବେ। ବିଶେଷ ସୂଚନା ଏତିକିରେ ଶେଷ ହେଲା।

ଶୁଣିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀ କାବ୍ୟର ଅଷ୍ଟମ ଭାଗ ତଥ୍ୟ ପ୍ରଯୋଜନା ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସହଯୋଗିତା ସନ୍ତୋଷ ପିଂ ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ କଣ୍ଠଦାନ କରିଛନ୍ତି ବି ବୁଦ୍ଧପ୍ରସାଦ ରାଓ ପ୍ରମୋଦ କୁମାର ବେହେରା ସସ୍ମିତା ସାହୁ ସଙ୍ଗୀତା ମାସି ଏବଂ ଧୃତିତପା ମିଶ୍ର ବାଦ୍ୟଯନ୍ତ୍ରରେ ସହଯୋଗିତା ଦେବାଶିଷ ପାଢ଼ୀ ଖଗେଶ୍ୱର ଓଝା ଏବଂ ପ୍ରଭାସ ମହାରଣା।

ସ୍ୱଭାବ କବି ଗଙ୍ଗାଧରଙ୍କ ଜୀବନ ଏକ ସମର୍ପଣର ଜୀବନ। ସେ ସମର୍ପଣ ସମାଜ ପାଇଁ, ସମ୍ପୂର୍ଣ୍ଣତର ଜୀବନ ପାଇଁ, ସୁନ୍ଦରତର ମଣିଷ ପାଇଁ। ତେଣୁ ତପସ୍ୱିନୀରେ ପ୍ରକୃତି ଚିତ୍ରଣ ମଧ୍ୟରେ ଗଙ୍ଗାଧରଙ୍କର ସମ୍ବେଦନଶୀଳ, ବ୍ୟାକୁଳ ଓ ସାଧନାମୟ ଜୀବନର ହିଁ ସଫଳ ରୂପାୟନ ପାଠକ ଅନୁଭବ କରିପାରିବ। ସୀତା ଅଯୋଧ୍ୟାରୁ ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ପ୍ରଥମ ରଜନୀ ଉଦ୍ଯାପିତ କରିଛନ୍ତି। ସେ ଅସତୀ ଓ କଳଙ୍କିନୀ ବୋଲି ପତି ପରିଜନ ପରିତ୍ୟକ୍ତା। ପ୍ରକୃତିରଞ୍ଜନ ରାମ ଓ ଅଯୋଧ୍ୟାବାସୀଙ୍କ ବିଚାରକୁ ଉପେକ୍ଷା କରି ଆଶ୍ରମ ପ୍ରକୃତି କିନ୍ତୁ ସତୀ ରାଜ୍ୟର ରାଣୀ ଭାବରେ ସୀତାଙ୍କୁ ଉଚ୍ଛସିତ ଅଭିନନ୍ଦନ ଜ୍ଞାପନ କରିଛି। ସେଦିନର ଉଷା ଜାନକୀ ଦର୍ଶନ ତୃଷା ହୃଦୟରେ ବହନ କରି ହିଁ ସତୀଙ୍କର ଦ୍ୱାରରେ ଦଣ୍ଡାୟମାନା। ସମୀରର ସଙ୍ଗୀତ ଗାନ, ଭ୍ରମରର ବୀଣାବାଦନ, ସୁରଭୀର ନର୍ତ୍ତନ, କୁମ୍ଭାଟୁଆର ସ୍ତବପାଠ, କଜଳପାତିର ଲଳିତ ସୁମଧୁର ସ୍ୱର ସୀତାଙ୍କୁ ଅଭିନନ୍ଦନ ଜଣାଇଛି। ଆଉ ତା ସହିତ ମୁନିମୁଖର ବେଦସ୍ୱନର ଓଙ୍କାର ଧ୍ୱନିରେ ଆଶ୍ରମ ଝଙ୍କୃତ ହୋଇ ଉଠିଛି।

ଗଙ୍ଗାଧରଙ୍କ ପ୍ରକୃତି କେବଳ ଚିତ୍ର ହୋଇ ନ ରହି ମଣିଷ ପରି ଚରିତ୍ର ରୂପରେ ବାଗ୍ମୟ ରୂପ ଧାରଣ କରିଛି ଏବଂ ସେହି ଚରିତ୍ର ଭିତରେ ପ୍ରତିଫଳିତ ହୋଇପାରିଛି କବି ଜୀବନର ପ୍ରାଣବାଣୀ କେବଳ। ତପସ୍ୱିନୀ କାବ୍ୟରେ ତମସା ନଦୀର ଚିତ୍ରଣ ଭିତରେ ମେହରଙ୍କର ଅକୃତ୍ରିମ ପ୍ରାଣରୁ ଉଦ୍ଦାତ ଉଦ୍ଭାସନ ହିଁ ଘଟିଛି ବୋଲି ବିଶିଷ୍ଟ ଗବେଷକ ଡକ୍ଟର ମଣିନ୍ଦ୍ର କୁମାର ମେହର କହିଛନ୍ତି। ବୋଇଲେ ଉଠ ବୈ ଦେହି ଉଷା ସୁକୁମାର ଦେହି ଆସିଛି ଦର୍ଶନ ଦେଇ ତୋଷ ବିଧିରେ ତମସା ରହିଛି ଓ ନାଇଁ କୋଳ କରି ଥରେ ସୁଖ ଲଭିବା ପାଇଁ। ସୀତା ତପସ୍ୱିନୀ, ଅନୁକମ୍ପା ମଧ୍ୟ ତପସ୍ୱିନୀ, ତମସାକୁ ମଧ୍ୟ ଏକ ତପସ୍ୱିନୀ ଚରିତ୍ର ବୋଲି ହିଁ କୁହାଯିବ। ରାତି ପାହିବା ମାତ୍ରେ ସେହି ତପସ୍ୱିନୀ ଅନୁକମ୍ପା ଆଶ୍ରମ ନିକଟବର୍ତ୍ତୀ ତପସ୍ୟାମୟୀ ନଦୀ ତମସା ସହିତ ସୀତାଙ୍କୁ ମିଳିତ କରିବା ପାଇଁ ଉତ୍ସୁକା। ସୀତା ତାଙ୍କର ଶୋକଜର୍ଜରିତ ଚିତ୍ତ ଫଳକରେ ରାମଙ୍କ ପ୍ରତିମୂର୍ତ୍ତି ଚିତ୍ରିତ କରି ଶଯ୍ୟାତ୍ୟାଗ କରିଛନ୍ତି ଓ ରଘୁବଂଶର ଶୁଭ ସମ୍ପାଦନ କରିବା ପାଇଁ ଉଷାକୁ ଅନୁରୋଧ କରି ଯାତ୍ରା କରିଛନ୍ତି ତମସା ଅଭିମୁଖେ। ସୀତାଙ୍କୁ ଦେଖି ତମସାର ଅନନ୍ତ ପ୍ରତୀକ୍ଷାର ଅନ୍ତ ହୋଇଛି ଆଉ ଗଭୀର ସ୍ନେହରେ ସୀତାଙ୍କୁ ଆଲିଙ୍ଗନ କରିଛି ଆନନ୍ଦ ଉଦ୍ବେଳିତ ହୋଇ ମଧୁର ସ୍ୱରରେ କହିବା ଆରମ୍ଭ କରିଦେଇଛି ତା ଅନ୍ତରର ନିଭୃତତମ ବକ୍ତବ୍ୟ। ମକୁଳେ ଚାଳିଚରଣ କରିବୁମା ବିଚରଣ ବ୍ୟପଦେଶେ ବିତରିଣ ଅମର କାନ୍ତି ତାଲଭି ବନପାଦପ ରାଜି ହୋଇ ଦପଦପ ବହିବେ ଅମର ଦର୍ପ ବିହିବେ ଶାନ୍ତି ପଲ୍ଲବେ ପାଟଳ ଶ୍ୟାମଳ ରୁଚିର ରୁଚି ରହିବ ଚିର ନିର୍ମଳ।

0: ଏଇଠି ଶେଷ ହେଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିଲେ ତପସ୍ୱିନୀ କାବ୍ୟର ଅଷ୍ଟମ ଭାଗ। ତଥ୍ୟ ପ୍ରଯୋଜନା ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଙ୍ଗ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି ଏବଂ ଧୃତିତପା ମିଶ୍ର। ବାଦ୍ୟଯନ୍ତ୍ରରେ ସହଯୋଗିତା ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା ଏବଂ ପ୍ରଭାସ ମହାରଣା।
1: ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ତୁଲାରାମ କଲେଟ, ଗୀତ ରଚନା ନୃସିଂହ ପ୍ରସାଦ ଗୁରୁ।
2: କୌଶଲ୍ୟା ରାଣୀ।

ଶୁଣିଲେ ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ତୁଳାରାମ କଲେତ ଏବଂ ପୁଷ୍ପାଞ୍ଚଳ ମୁନା, ଗୀତ ରଚନା ନୃସିଂହ ପ୍ରସାଦ ଗୁରୁ ଏବଂ ପୁରାତନ ରଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ମନୋଜ କୁମାର ବୁଡ଼ା ଏବଂ ବିଥିକା ଚାଟର୍ଜୀ। ଗୀତ ରଚନା ବ୍ରହ୍ମାନନ୍ଦ ବଂଛୋର। ଶ୍ରୋତାମାନଙ୍କ ପାଇଁ ଏଠି ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170502 57, ଆଇଏଫ୍ଏସ୍ସି କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 1 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଆରତୀ ମିଶ୍ର, ଗୀତ ରଚନା କରିଛନ୍ତି ନିରଞ୍ଜନ ଦାସ।

0: ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170525257 IFSC କୋଡ୍ SBIN 000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ୍ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି, 15 ଜୁଲାଇ 2026 ଆବେଦନ କରିବାର ଶେଷ ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0633241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଶେଷରେ ଶୁଣନ୍ତୁ ଛନ୍ଦାରାଣୀ ସାହୁଙ୍କ କଣ୍ଠରେ ଗୀତଟି। ଗୀତ ରଚନା ସଚି ମହାନ୍ତି।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଆରତୀ ମିଶ୍ର, ବିଜୟ କୁମାର ବେହେରା ଏବଂ ଚନ୍ଦରାଣୀ ସାହୁ। ଗୀତ ରଚନା ବାମଦେବ ସ୍ୱାଇଁ, ମନୋଜ ମହାନ୍ତି ଏବଂ ସଚି ମହାନ୍ତି। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଷ୍ଟୁଡିଓର ଘଣ୍ଟା କଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା ନଅଟାରେ। ପୁଣି ଆଜି ଗୁରୁବାର, ଏଥର କଥାରେ କଥାରେ ସୂଚନା ଓ ଶିକ୍ଷା ସହିତ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କରୁଥିବା ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ କାର୍ଯ୍ୟକ୍ରମର ସମୟ।

ମନୋବୈଜ୍ଞାନିକଙ୍କ ଶବ୍ଦରେ ଭାବନା ମଣିଷର ତୀବ୍ର ମନୋବୈଜ୍ଞାନିକ ଉପଦ୍ରବ ଅଟେ, ଯାହାର ଉତ୍ପତ୍ତି ମନୋବୈଜ୍ଞାନିକ କାରଣରୁ ହୋଇଥାଏ ଏବଂ ଏଥିରେ ବ୍ୟବହାର ଚେତନା, ଅନୁଭୂତି, ଅନୁଭବ ଏବଂ ଆନ୍ତରିକ ଅବୟବ କ୍ରିୟାଗୁଡ଼ିକ ସମ୍ମିଳିତ ହୋଇଥାଏ। ଏହି ଭାବନା ହିଁ ଯୁବମନକୁ ଆନ୍ଦୋଳିତ କରେ, ଅନ୍ୟକୁ ଆପଣାର କରି ତାର ଅନୁପସ୍ଥିତିକୁ ସହ୍ୟ କରେନି। ଯନ୍ତ୍ରଣାରେ ପୀଡ଼ିତ ମନ ତାର ଅନୁପସ୍ଥିତିକୁ ସହ୍ୟ ନ କରି ବଞ୍ଚିବା ପାଇଁ ମଧ୍ୟ ମନ କରେନି। କିଛି ଏହି ଭାବନାକୁ ପରିପ୍ରକାଶ କରୁଛି କାର୍ଯ୍ୟକ୍ରମର ଏହି ଗୀତଟି।

ମନୋବୈଜ୍ଞାନିକଙ୍କ ମତରେ ଭାବନା ଦୁଇ ପ୍ରକାରର, ସକାରାତ୍ମକ ଭାବନା ଏବଂ ନକାରାତ୍ମକ ଭାବନା। ସକାରାତ୍ମକ ଭାବନା ମନରେ ଆନନ୍ଦର ଅନୁଭୂତି କରାଏ, ପ୍ରେମ, ଆମୋଦ, ହର୍ଷ, ସ୍ନେହ, ଉଲ୍ଲାସ, ଏହି ସକାରାତ୍ମକ ଭାବନାର ପ୍ରକାର। ଏଇ ଯେମିତି ଆମ ମନରେ କାହା ଲାଗି ଯଦି ଭଲ ପାଇବା ସୃଷ୍ଟି ହୁଏ, ଆମେ ମଧ୍ୟ ଅନୁପୂରକ ଭାବନା ଆଶା କରୁ, ଈଶ୍ୱରଙ୍କ ସହିତ ତାଙ୍କ ପାଖରେ ପ୍ରାର୍ଥନା କରୁ, ଏମିତି ଭାବନାକୁ ପରିପ୍ରକାଶ କରୁଛି କାର୍ଯ୍ୟକ୍ରମର ଏହି ଗୀତଟି।

ଯୁବାବସ୍ଥାରେ ଯେତେବେଳେ କେହି ମନ ହରାଇ ବସନ୍ତି, ଭାବନାରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କଲେ ବି ରହେନି, ବାହ୍ୟ ଜଗତକୁ ତାହା ଦେଖାଯାଇଥାଏ। କାହିଁକିନା କୌଣସି ବି ପରିସ୍ଥିତି ଋତୁ ତାକୁ ଘୋଡ଼େଇ ପାରେନି। କେବଳ ମନସାଥିର ଉପସ୍ଥିତି ଚାହେଁ, ଭଲ ପାଇବା ଚାହେଁ, ତାର ଭାବନାକୁ ପରିପ୍ରକାଶ କରିବାକୁ ଚାହେଁ। ଏଇ ଯେମିତି ଏଇ ଗୀତ ମାଧ୍ୟମରେ ନାୟକ ପରିପ୍ରକାଶ କରୁଛନ୍ତି ନିଜର ମନର ଭାବନାକୁ।

ଜନ୍ମ ସମୟରୁ ପରିପକ୍ୱ ବୟସ ଯାଏଁ ମଣିଷ ମନରେ ଭାବନାର ପ୍ରକ୍ରିୟା ଚାଲିଥାଏ। ବଢ଼ିବା ସହିତ ବୟସକ୍ରମେ ଭାବନା ମଧ୍ୟ ପରିପକ୍ୱ ହେଉଥାଏ। ତେଣୁକରି ତ ମଣିଷ ନିଜର ଭାବନାକୁ ବୁଝେ ଏବଂ ଯୁବାବସ୍ଥାରେ ଏହି ଭାବନା ଅଧିକ ତୀବ୍ର ହୋଇଥାଏ। ଏମିତି କିଛି ଭାବନାକୁ ନେଇ ଆଣିଛି ଆମର ଏହି ଗୀତଟି। କାହାକୁ ମନ ଦେଇ ହରେଇଥିବାର ଅନୁଭବ ଅଭିନବ ଢଙ୍ଗରେ ପରିପ୍ରକାଶ କରୁଛି ଏହି ଗୀତର ଭାବନାଟିଏ।

ଯୁବାବସ୍ଥାରେ ଶ୍ରୋତାବନ୍ଧୁ ଆପଣମାନେ ମଧ୍ୟ ମୋ କଥାରେ ସହମତ ହେବେ ଯେ ଯୁବାମନ କାହାକୁ ନା କାହାକୁ ଜ୍ଞାତ ଅଜାଣତରେ ପସନ୍ଦ କରିବ, ସେ ମନରେ ଭାବନାର ନିୟନ୍ତ୍ରଣ ରଖି ମଧ୍ୟ ହଜାଇବ, ସେ ପୁଣି ସେଇ ମନ ଲାଗି ମନଟି ପାଇ ଯଦି ହଜିଯାଏ ତାହେଲେ ଜନ୍ମଠାରୁ ମଶାଣି ଯାଏ ସତ୍ୟ ବା କେତେ ଦୂର, ସବୁଯାକ ମିଛ ଏକାସତ ଯାହା ସେଇ ପ୍ରୀତିର ଡୋର। प्रीति दी शिक्षा त्याग और स्नेहर जीवन को करे आलोकित पाई हजिगले प्रीतिर परस से कि नब एसबुर वंचित से तो मन सबुब निजर मनलाखी मनटी को पाखरी पाइबा चाहे देखा चाहे।

ଶ୍ରୋତାବନ୍ଧୁ, ସବୁ ଭାବନା ମଧ୍ୟରେ ଖୁସି ଆନନ୍ଦର ଭାବନା ମଣିଷକୁ ସକାରାତ୍ମକ କରେ, ବଞ୍ଚିବାକୁ ଶକ୍ତି ଓ ଉତ୍ସାହ ପ୍ରଦାନ କରେ। ତେଣୁକରି ତ ଜୀବନକୁ ସବୁ ବାଧାବିଘ୍ନରେ ହସି ହସି ବଞ୍ଚିବାର ଆମକୁ ପ୍ରେରଣା ଦେଇଥାଏ, ମନ ଶରୀରରେ ଏକ ନୂତନ ଆଶା ସଞ୍ଚରଣ କରିଥାଏ। ହସରେ ମନ ଲୋଟପୋଟ ହୋଇଥାଏ ତ କେତେବେଳେ ଦୁଃଖରେ ଭାଙ୍ଗି ପଡ଼ିଥାଏ। ଜଣେ ଯୋଗୀ ପାଇଁ ପବିତ୍ର ଗଙ୍ଗାରେ ବୁଡ଼ ଯେତେ ଗୁରୁତ୍ୱପୂର୍ଣ୍ଣ, ଜଣେ ମଣିଷ ପାଇଁ ମନର ଭାବନା ସେତିକି ଗୁରୁତ୍ୱପୂର୍ଣ୍ଣ।

ଏଇଠି ଶେଷ ହେଲା ଏ ସପ୍ତାହର କଥାଟିଏ ଗୀତଟିଏ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କଲି ମୁଁ ସଙ୍ଗୀତ ସାହୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏଥର ଶ୍ରୋତାମାନଙ୍କ ଲାଗି ଗୋଟିଏ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଆବଶ୍ୟକ ଥିବାର କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଆର୍ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଆଉ ସଂସ୍କୃତି ବିଷୟ ଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ, କିସାନ ଉପଭାଷା ଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବାର ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବାର କଥା, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 20-50 ବରଷ ଭିତରେ ହୋଇଥିବାର କଥା, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥୀନୀ ସାଧା କାଗଜଟି ନିଜର ନାଁ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଆଉର୍ ଆଧାର ନମ୍ବର ଇସବୁ ବିବରଣୀ ଦେଇକରି ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରବେ, ନାହେଲେ ଡାକ ଯୋଗେ ପଠାଇ ପାରବେ। ଆବେଦନପତ୍ର ସାଙ୍ଗେ ଗୋଟିଏ ପାସପୋର୍ଟ ସାଇଜର ରଙ୍ଗୀନ ଫଟୋ ଲଗାଇକରି ବୟସ ଆଉ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣର ଉପଯୁକ୍ତ ପ୍ରମାଣପତ୍ର ଫଟୋକପି ସେଥି ଯୋଡ଼ୁନ୍। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7 IFSC କୋଡ୍ SBIN 00000059 ଜମା କରବେ। ଆଉ ଆବେଦନପତ୍ର ଥି ଟ୍ରାନ୍ଜାକ୍ସନ୍ ନମ୍ବର ସାଙ୍ଗେ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନବ ଆଉ ଉଞ୍ଝା କେନ୍ସି ଆକାର ଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ୍ ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ସୋର ରଖୁନ୍, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026।

ଶୁଣୁଥିଲି ସୁରେଶ ୱାଡ଼େକର ଆଶା ଭୋସଲେ ଆର୍ ସାଥୀ ଗାଇଥିବାର ଗୀତଟା ଗୋଟେ ହିନ୍ଦୀ ସିନେମା କ୍ରମଥି ଆପଣମାନେ ଶୁଣୁଛନ୍ କୁଦରତ ସିନେମାର ଗୀତମାନେ ଇହାଦେ ଶୁଣୁନ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟା ଗାଇଛନ୍ କିଶୋର କୁମାର।

ଶୁଣୁଥିଲି ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି କୁଦରତ ସିନେମାର ଗୀତମାନଙ୍କୁ ଲେଖିଥିଲେ ମଞ୍ଜୁର ସୁଲତାନପୁରୀ ଆର୍ ସୁରେଶ ଯାଇଥିଲେ ଆର୍ ଡି ବର୍ମନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।

NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଜରିଆନ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC SBIN 000059 ଥି ଜମା କରିବେ। ଆଉ ଆବେଦନ ପତ୍ର ଥି ଟ୍ରାଞ୍ଜାକ୍ସନ୍ ନମ୍ବର ଆର୍ ତାରିଖଟା ନିହାତି ଭାବେ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ କି ନଗଦ ଏନ୍ତା କେନ୍ସି ଆକାର ଥି ବି ଫିଟା ଗ୍ରହଣୀୟ ନୁହେଁ। ସେ ଆବେଦନ କରିବା ଠିକଣାଟା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ ହେଉଛି 15 ଜୁଲାଇ 2026। ମନେ ରଖବେ ଇଟା ପୁରାପୁରି ଭାବେ ସାମୟିକ କାମ ହେ, କେନ୍ସି କିସ୍ମେ ଭି ସ୍ଥାୟୀ ନିଯୁକ୍ତି ବୋଲି ଇତାକେ ଆମେ ନାଇ କହିପାରୁ। ଲିଖିତ ପରୀକ୍ଷା, କଣ୍ଟ ପରୀକ୍ଷା, ସାକ୍ଷାତକାର ଥି କୃତକାର୍ଯ୍ୟ ଯେନ୍ମାନେ ହେଇଥିବେ ସେ ପ୍ରାର୍ଥୀ ବା ପ୍ରାର୍ଥିନୀମାନଙ୍କୁ ଆକାଶବାଣୀ ଆବଶ୍ୟକତା ଅନୁଯାୟୀ ସେମାନେ ଉପସ୍ଥାପନା କରବାର ସୁଯୋଗ ଦିଆଯିବା। ଆହୁରି ଏଥିର ବାବଦେ ଅଧିକା ଜାଣିବାର୍କେ ହେଲେ ଆମର କେନ୍ଦ୍ର ଟେଲିଫୋନ୍ ନମ୍ବର 0663241 09611 ଥି ଯୋଗାଯୋଗ କରିପାରିବେ। ସୂଚନାଟା ଇନେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଇହାଦେ ସମୟ ଦିନର ଏଗାର ହେବାର୍କେ ଯାଉଛେ। କିଛି ସମୟ ଅତରୁ ଶୁଣିପାରିବେ ହିନ୍ଦୀତି ସମାଚାର। ରିଲେ କର୍ମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ।

ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ ହିନ୍ଦୀତି ସମାଚାର ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ। ଇହାତେ ସମୟ ଦିନର 11:05 ମୂଲ କରୁଛୁ ସମ୍ବଲପୁରୀ ଗୀତକେ ନେଇକିରି ଆମର କାର୍ଯ୍ୟକ୍ରମ ଢୋଲପାରେ ବଜା।

ଶୁଣୁଥିଲେ ଚେତନାମୟୀ ବେହେରା ଗାଇଥିବାର ଗୀତଟା। ଗୀତଟାକେ ଲେଖିଥିଲେ ଶିବଶଙ୍କର ପ୍ରଧାନ। ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଢୋଲପାରେ ବଜା। ଇହାଦେ ଶୁଣୁନ୍ ତାରତୁରାର ଗୀତଟା ଗାଇଛନ୍ ପବିତ୍ରମୋହନ ଡନସେନା। ଗୀତଟାକେ ଲେଖିଛନ୍ ଦୋଳଗୋବିନ୍ଦ ପିସି।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। କାର୍ଯ୍ୟକ୍ରମ ଶେଷ ଶୁଣନ୍ ପୁରାତନ ଲେଖାନୁ ଏ ଗୀତଟା ଗାଇଛନ୍ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ।

ଇନା ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତକେ ନେଇକରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଝରକା।

ହଁ, ଯଦି ମୁନସ୍ନୁ ତାର କହୁଥିବାର କଥାପତ୍କ ଆମର୍ ଲାଗି ଜହମତ ଲେଖେନ୍ ଲାଗୁଛେ, ବେଲେ ତାର କଥାକେ ଗଣ୍ଠାମା ଆର୍ ତାର ହାତଟାକେ ଛାଡ଼ିଦେମା। ଯଦି ଆମର୍ ଲାଗି ସବୁ କିସ୍ମେ ସେ ମନୁଷ ଜହମହତ ରଖୁଛେ, ବେଲେ ସେ ଭଲ ସାର୍ ଯାହା କହୁନାହିଁ ଯେ ଆମେ ତାର ହାତଟାକେ ଆଉ ଜହ ମଜବୁତ କରି ଧରି ରଖମା। ଇହାଦେ ଶୁଣମା କାର୍ଯ୍ୟକ୍ରମର ପୁତ୍ର ଗୀତଟା, ଦବଙ୍ଗ ସିନେମା ଦବଙ୍ଗ ଟୁର ଗୀତଟାକେ ଶୁଣୁନ। ଗୀତଟାକେ ଗାଇଛନ୍ ସୋନୁ ନିଗମ ଆର ତୁଲସୀ କୁମାର, ଲେଖିଛନ୍ ଇରଫାନ କମଲ, ସୁରେଶ ସଜେଇଛନ୍ ସାଜିତ ୱାଜିଦ।

ହଁ ଶ୍ରୋତା ବନ୍ଧୁ, ହେତିର୍ ଲାଗି କାର୍ଯ୍ୟକ୍ରମକେ ମୂଲ କଲା ବେଲର୍ ସେ କଥାକେ ଘଡ଼େ ହେତାମା। ଆମେ ଯହ ଧ୍ୟାନ ସେ ଧରି ରଖମା ସେ କଥାକେ। କେନ୍ କଥା କହୁନ୍ ତ, ଆମର୍ ନିଜର ବୋଲି କହୁଥିବାର ମନୁଷ୍ୟମାନଙ୍କୁ ତାକର କହିଲା କଥାକେ ନୁହେଁ ସେ ସମିଆ ଦେମା ଆମର୍ ସୁନ୍ଦର ଭାବର ବନ୍ଧନମାନଙ୍କୁ, ଆଉ ହସି ଖୁସିଥି ଜୀବନକେ ଜିମା। ହେଥିଲାଗି ମହାପ୍ରଭୁ ଦେଇଛନ୍ ଆମକୁ ଏ ସୁନ୍ଦର ଜନମଟା। କାର୍ଯ୍ୟକ୍ରମର ଶେଷ ଶୁଣ ସିନେମା ଦେବଦାସର ଏଇ ଗୀତଟା। ଗୀତଟାକେ ଗାଇଛନ୍ ଶ୍ରେୟା ଘୋଷାଲ, ଲେଖିଛନ୍ ନୁସରତ ପଦର, ଆର୍ ସୁରେଶ ଦେଇଛନ୍ ଇସ୍ମାଇଲ ଦରବାର।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ, ଏଇ ଜୀବନ ପାଣି ଫୋଟକା, ସଜାଡ଼ି ରଖିଲେ ଜିଣିବା, ଆମେ ନହେଲେ ସମୟକ୍ରମେ ଖାଇବା ଧକ୍କା। ପୁଣି କେତେବେଳେ ସିଏ ହେଇଯିବ ଦାରୁଣ ବେଦନା, କେତେବେଳେ ଅମୂଲ୍ୟ ଜୀବନ ଯଦି କରିବା ନାଶ, ନିଶା ପାଣି କରି ପୂରିବ ଆୟୁଷ, ଜମପୁରେ ସିନା ନିଜେ ଗମେଇବା, ଆମ ପରିଜନଙ୍କୁ ଘାଣ୍ଟି ମାରିବା, କାହିଁକି କରିବା ଏମିତି କର୍ମ, ଆଉ କେଉଁ ଜୀବନ ହିଁ ମାନବ ସମ। ଆସ ହସ ଖୁସିରେ ଆମେ ବଞ୍ଚିବା, ଆନ ପାଇଁ ଉଦାହରଣ ହେବା, କଥା ହେବା, ନିଶା କରିବା ନାହିଁ ସଂକଳ୍ପ ଆମର, ନିଶା ନୁହେଁ ଜୀବନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଏଥର। କଥାଚିତ୍ର ଜଖମର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଏମ୍ ଏମ୍ କରିମ୍।

ଜନ୍ମ ହେଲାଠାରୁ ଶ୍ରୋତାବନ୍ଧୁ ମା କ୍ଷୀର ଅମୃତ ଭଳି ଆମ ଜୀବନର ସତ୍ତା ବଞ୍ଚାଇ ବଢ଼େଇଥାଏ। ତଥାପି କ'ଣ ପାଇଁ ଯେ କିଛି ବୟସ ଅତିକ୍ରମ କଲା ପରେ ସେହି ପିଲାଟି ନିଶା ନିଏ, ନିଜ ଜୀବନ ଧନ ହରି ପରିଜନଙ୍କୁ ଅତିମାତ୍ରାରେ କଷ୍ଟ ଦେବାକୁ ପଛାଏ ନାହିଁ। କାରଣ କ'ଣ ଖୋଜିବା ଦରକାର ନୁହେଁ, ନିହାତି ଆବଶ୍ୟକ, କାହିଁକି ନା ଏହା ଏକ ସାମାଜିକ ବ୍ୟାଧିର ରୂପ ନେଇସାରିଲାଣି। ଆମେ ବେଳେ ହଁ ସାବଧାନ ହେବା, ସମସ୍ତଙ୍କୁ ସଚେତନ କରିବା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର। ମିଷ୍ଟର ଆଶିକର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ଯତୀନ ଲଲିତ।

ଶ୍ରୋତା ବନ୍ଧୁ, କିଏ କହେ ମାନସିକ ଚିନ୍ତାରୁ ଅବସାଦକୁ ଦୂର କରିବାକୁ ଏହା ଏକ ବିଫଳ ଚେଷ୍ଟା ଅବା ମୌଜ ମଜଲିସ୍ର ଆସର। ସାଥିମାଳରୁ ଆରମ୍ଭ ହୁଏ, କ୍ରମଶଃ ଅଭ୍ୟାସର ରୂପ ନିଏ। ତେବେ ଏହି କାରଣଟି ବ୍ୟକ୍ତି ଅନୁସାରେ ହୁଏତ ଅଲଗା ଅଲଗା, କିନ୍ତୁ ପରିଣାମ ଏକ। ଧନ ଜୀବନ ହରି ସର୍ବସ୍ୱାନ୍ତ ହେବାର ନଜିର ଅନେକ ରହିଛି। ଆମେ ସବୁ ଜାଣିବି ଯଦି ସେଇ ନିଆଁକୁ ଡେଇଁବା, ତେବେ କ୍ଷତି ଯେ ଆମରି ହେବ ସେଥିରେ ସନ୍ଦେହ ଜମା ନାହିଁ। ଅତେବ ନିଜ ପାଇଁ ଅନ୍ତତଃ ସୁଧୁରିବାର ଓ ସୁଧାରିବାର ପ୍ରୟାସଟିଏ କରିବା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ରଙ୍ଗ କଥାଚିତ୍ରର ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ଶାନୁ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ, ନିଶାଶକ୍ତ ଯୁବପିଢ଼ି କେବେ ଦେଶର ଉନ୍ନତିରେ ସାହାଯ୍ୟ କରିପାରନ୍ତି ନାହିଁ। ସୁତରାଂ ଦେଶ ସମାଜ କ୍ଷୀଣ ହୁଏ, ଅରୁଗ୍ଣ ହୁଏ। ଏଥିରୁ ମୁକୁଳିବା ସମୟ ଉପଯୋଗୀ ସଂଯମ ବ୍ୟବହାର ମଣିଷକୁ କୁଶଳ କରେ। ଦିଗହରା ମଣିଷଟିଏ ପାଇଁ ଆମେ ଦିଗ୍ଦର୍ଶନ ଦେବା କଥାରେ ନୁହେଁ, କାମରେ। ସାହାଯ୍ୟ ଓ ସହାନୁଭୂତିର ଉପଚାର ଅନେକ ସମସ୍ୟାକୁ ସମାଧାନ କରେ। ଆମେ ବି ନିଜର ମଣିଷପଣିଆକୁ ମନେ ପକାଇବା, କାମରେ ଲଗାଇବା, ପରିବାରଠୁ ସମାଜ ଯାଏ ନିଶାମୁକ୍ତ ମାନବ ସମାଜ ଗଢ଼ିବା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଇତିହାସ କଥାଚିତ୍ରର ଏହି ଗୀତଟିକୁ ଦ୍ୱିତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ଦିଲୀପ ସେନ, ସମୀର ସେନ।

ହସିବ ଘର ଆମେ ହୋଇଲେ ନିଶା ଟୁତୁର, ଏହା ହିଁ ହେଉ ଆଜିର ବାର୍ତ୍ତା। ଶ୍ରୋତାବନ୍ଧୁ, ଉତ୍ତମ ଅଭ୍ୟାସ ସଦାଚାରକୁ ପାଥେୟ କରି ଅଗ୍ରଣୀ ହୁଅନ୍ତୁ ଯୁବପିଢ଼ି। ଏକ ସୁନ୍ଦର ଦେଶ ନିର୍ମାଣ ଦିଗରେ ପୁସ୍ତକଗତ ବିଦ୍ୟାଠୁ ବେଶୀ ପ୍ରୟୋଜନ ରହିଛି କର୍ମକୁଶଳୀ ଜୀବନ ବଞ୍ଚି ଶିଖିବାର। ବିଦ୍ୟାର ଅୟମାରମ୍ଭ ଯେବେଠୁ ହୋଇଛି, ସୁଧୁରିଛି ନା ବିଗୁଡ଼ୁଛି ଆମେ ନିଜେ ସ୍ଥିର କରିବା। ସୁଧାରିବା, ହସିବା ଆଉ ହସି ଶିଖେଇବା ଏଥର କାର୍ଯ୍ୟକ୍ରମର ଶେଷ ଗୀତ। ଗୁଲାମ କଥା ଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ଜତିନ ଲଲିତ।

ଶୁଣୁଥିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 3:00 ହେବାକୁ ଯାଉଛି।

ଛାରର ଝରର ପାଣି ଖୁସାର ଲସାଖିରି ପିନି ଛାରର ଝରର ପାଣି ମୋହନୀ ମିଶା ତୋରାଡ ଚାହାନି ମୋହନୀ ମିଶା ତୋରାଡ ଚାହାନି।

ଶୁଣିଥିଲି କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀ ଥିଲେ ସତ୍ୟନାରାୟଣ ମେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ମାଳକୃଷ୍ଣ ଦାସ, ତେଜରୁ ବାରିକ ଏବଂ ମୋହନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏହି ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ସର୍ବମୟ ମଙ୍ଗଳକର୍ତ୍ତା ପରମେଶ୍ୱରଙ୍କର ଅପାର କରୁଣାରୁ ଦୁର୍ଲଭ ମାନବ ଜନ୍ମଟିଏ ଆମେ ପାଇ ତାକୁ ଯଦି ସଦୁପଯୋଗରେ ନ ଲଗେଇବା କହିଲେ ଦେଖି ଜୀବନଟା ଆମର ନିରର୍ଥକ ହୋଇଯିବନି। ହଁ, ସେଇଥିପାଇଁ ଆମେ ମନ ବଚନ କର୍ମରେ ନିଜଠୁ ଟିକିଏ ବାହାରିଯିବା। ଆପଣମାନେ କେଉଁ କଥା ହେବା ଜାଣନ୍ତି ନାହିଁ ଯେ ନିଜକୁ ପାଶୁରି ପରା ପିଲା ଛୁଆ ଘର ସଂସାର ଜଞ୍ଜାଳରେ ଏମିତି ହଜିଯାଆନ୍ତି ଯେ ଜମା ବେଳେବେଳେ ସମୟ ପାଆନ୍ତି ନାହିଁ ନିଜ ପାଇଁ। ହଁ, ହେଲେ ଏହି କାମ ଆମେ ସଭିଏ କରୁ। ହେଲେ ଯଦି ଟିକିଏ ସାହାଯ୍ୟ ପାଇଁ ହାତ ବଢ଼େଇବା, ଯିଏ ଅନ୍ୟର ହାତ ଟିକାକୁ ଚାହିଁ ରଖିଛି ସେମିତି ବ୍ୟକ୍ତିଙ୍କ ପାଇଁ, ସମାଜ ପାଇଁ, ଆଉ ଟିକିଏ ଭାବିଲେ ନିଶ୍ଚିତ ଆମେ ଆହୁରି ଖୁସି ହେବା, ଆଉ କାହା ମୁହଁରେ ହସ ଫୁଟି ଆନନ୍ଦ ଲଭିବା। ସତନା, ଆସନ୍ତୁ ଆଜି ଏହି ସୁବିଚାର ସହିତ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଶୁଣିବା ସୁନ୍ଦର ଭଜନଟିଏ। ଭଜନଟିକୁ ଗାଇଛନ୍ତି ଶାନ୍ତିଲତା ବାରିକ, ଗୀତ ରଚନା ପ୍ରଫୁଲ୍ଲ କର।

ରେ ସମସ୍ତଙ୍କର ସାଥୀ ହୋଇ ରହନ୍ତି। କାହାରି ମନରେ କୌଣସି କାରଣବଶତଃ ମନ ଦୁଃଖ ଥିଲେ କିମ୍ବା ଅଶାନ୍ତି ସୃଷ୍ଟି ହେଲେ ସେ ସାନ୍ତ୍ୱନା ଓ ସାହସ ଦିଅନ୍ତି। ନାରୀ ପରିବାରର ସ୍ନେହ, ମମତା ଓ ଆତ୍ମୀୟତାର କେନ୍ଦ୍ରବିନ୍ଦୁ। ତାଙ୍କର ଭଲ ପାଇବା ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ଅଦୃଶ୍ୟ ବନ୍ଧନରେ ଆବଦ୍ଧ କରି ରଖେ। ମା ଭାବରେ ସେ ସନ୍ତାନଙ୍କୁ ଜନ୍ମ ଦେବା ସହ ସ୍ନେହ, ଆଦର ଓ ଉଚିତ ଶିକ୍ଷା ପ୍ରଦାନ କରନ୍ତି। ସନ୍ତାନର ସୁଖ, ଦୁଃଖ, ସଫଳତା ଓ ବିଫଳତାରେ ସେ ସର୍ବଦା ସାଥୀ ହୋଇ ରହନ୍ତି। ସ୍ତ୍ରୀ ଭାବରେ ସେ ସ୍ୱାମୀଙ୍କର ଜୀବନରେ ପ୍ରେରଣା, ସହଯୋଗ ଓ ମାନସିକ ଶକ୍ତିର ଉତ୍ସ ହୋଇ ରହିଥାନ୍ତି। କନ୍ୟା ଓ ଭଉଣୀ ଭାବରେ ମଧ୍ୟ ସେ ପରିବାରରେ ଆନନ୍ଦ, ସ୍ନେହ ଓ ଶ୍ରଦ୍ଧାର ପରିବେଶ ସୃଷ୍ଟି କରନ୍ତି। ଘରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର କଳହ ଓ ଅଶାନ୍ତି ଧୈର୍ଯ୍ୟ ଓ ଶାଳୀନତା ଗୁଣ ନେଇ ସମାଧାନ କରନ୍ତି। କାହାରି ପ୍ରତି ବିମୁଖ ଭାବ ବା ଅବହେଳା କରନ୍ତି ନାହିଁ। ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ପରିବାରରେ ପ୍ରେମ ଓ ବିଶ୍ୱାସର ପରିବେଶ ସଦା ସର୍ବଦା ବଜାୟ ରଖିବାକୁ ଚେଷ୍ଟା କରନ୍ତି। ଶିଶୁମାନଙ୍କ ଯତ୍ନ, ବଡ଼ମାନଙ୍କ ସେବା ଓ ପରିବାରର ସମସ୍ତଙ୍କ ଆବଶ୍ୟକତା ପ୍ରତି ତାଙ୍କର ଦାୟିତ୍ୱବୋଧ ପରିବାରକୁ ଅଧିକ ସୁଦୃଢ଼ କରେ। ନାରୀମାନଙ୍କ ସ୍ନେହ, ମମତା, ତ୍ୟାଗ ଓ ଆତ୍ମୀୟତା ଭାବ ପରିବାରର ସଦସ୍ୟମାନଙ୍କୁ ପରସ୍ପରର ନିକଟତର କରିଥାଏ ଏବଂ ସମଗ୍ର ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ସେଥିପାଇଁ ନାରୀମାନଙ୍କୁ ପରିବାରର ହୃଦୟ ବୋଲି କୁହାଯାଏ। ସଂସ୍କାର ପ୍ରଦାନ ଦ୍ୱାରା ନାରୀ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖେ। ଏହି ସଂସ୍କାର ପ୍ରଦାନ ଦିଗରେ ତାଙ୍କର ଭୂମିକା ଅବିସ୍ମରଣୀୟ ଓ ଗୁରୁତ୍ୱପୂର୍ଣ୍ଣ। ଶିଶୁର ପ୍ରଥମ ବିଦ୍ୟାଳୟ ହେଉଛି ପରିବାର ଏବଂ ପ୍ରଥମ ଶିକ୍ଷକ ହେଉଛନ୍ତି ମା। ଶିଶୁ ଜନ୍ମ ହେବା ପରଠାରୁ ମା ତାକୁ କଥାବାର୍ତ୍ତା, ଆଚରଣ, ଶୃଙ୍ଖଳା ଏବଂ ନୈତିକ ମୂଲ୍ୟବୋଧ ଶିଖାଇଥାନ୍ତି। ତାଙ୍କ ସ୍ନେହପୂର୍ଣ୍ଣ ଶିକ୍ଷା ଶିଶୁର ଚରିତ୍ର ଗଠନର ମୂଳ ଭୂମିକା ଗ୍ରହଣ କରିଥାଏ। ନାରୀର ତିନୋଟି ଭୂମିକା ଭିତରୁ ସର୍ବଶ୍ରେଷ୍ଠ ଭୂମିକା ହେଉଛି ମା। ମା ଶବ୍ଦଟି ସତେ ଯେମିତି ଅମୃତମୟୀ ଶବ୍ଦ। ମା ନିଜେ ହିଁ ନିଜର ଉପମେୟ, ନିଜେ ହିଁ ନିଜର ଉପମାନ, ତାର ତ ତୁଳନା ନାହିଁ। ସେ ମମତାମୟୀ, ସେ ସ୍ନେହବତ୍ସଳା, ପୁଣି ସେ ଧରିତ୍ରୀ ପରି ସହନଶୀଳା, ସେ ସବୁଠୁ ଭିନ୍ନ ଓ ଅନନ୍ୟା। ସେ ଭଲ ମନ୍ଦ, ରୀତିନୀତି, ପାପ ପୁଣ୍ୟ, ଚାଲିଚଳନ, ଆଚାର ବ୍ୟବହାର ସବୁକିଛି ତା ସନ୍ତାନମାନଙ୍କୁ ଶିଖାଇଥାଏ। ସେ ହିଁ ସନ୍ତାନର ଜନ୍ମଦାତ୍ରୀ, ଧାତ୍ରୀ, ଶିକ୍ଷୟିତ୍ରୀ ଓ ପଥ ପ୍ରଦର୍ଶିକା। ସେ ହିଁ ତା ସନ୍ତାନର ପ୍ରଥମ ଗୁରୁ। କୁମ୍ଭାର ମାଟିକୁ ଛାଞ୍ଚରେ ପକାଇ ମନ ମୁତାବକ ଗଢ଼ିଲା ପରି ମା ତାରି ଭଳି ଶିଶୁଟିକୁ ଗଢ଼ି ତୋଳିବାକୁ ଚେଷ୍ଟା କରିଥାଏ। ମନୁଷ୍ୟ ଶିଶୁ ଅନୁକରଣ ପ୍ରିୟ। ଶିଶୁଟି ଜନ୍ମ ହେଲା କ୍ଷଣି ମାକୁ ଦେଖେ। ମାର ହସିବା, କଥା କହିବା, ଚାଲିବା ଭଙ୍ଗୀକୁ ଅନୁକରଣ କରେ। ମା ହସିଲେ ଶିଶୁଟି ଓଠରେ ହସ ଉକୁଟି ଉଠେ। ମା କାନ୍ଦିଲେ ତା ଆଖିରୁ ଲୁହ ଝରେ, ସେ ଉଦାସ ହୋଇଯାଏ। ନାରୀ ପ୍ରକୃତିରେ କଲ୍ୟାଣମୟୀ, ତ୍ୟାଗମୟୀ। ସେ ସବୁ ସୁଖକୁ ପରିବାର ପାଇଁ ଜଳାଞ୍ଜଳି ଦେଇ ସଂସାରକୁ ମଧୁମୟ କରେ। ହସର ଜୁଆର, ଖୁସିର ଲହରୀରେ ତା ଦୁନିଆକୁ ସେ ଭରିଦିଏ। ମା ହୁଏ ଘରର କର୍ତ୍ତୀ। ପ୍ରକୃତରେ ସେଇ ନାରୀ ମା ହେଲା ପରେ ପ୍ରକୃତ ଅର୍ଥରେ ସାଜେ ଗୃହିଣୀ, ଦାୟିତ୍ୱ ସମ୍ପନ୍ନ, କର୍ତ୍ତବ୍ୟରତା, ମମତାମୟୀ ଜନନୀ। ତା ଉପରେ ଘରର ସୁଖ ଶାନ୍ତି ନିର୍ଭର କରେ। ସେହି ଘରକୁ ବୈକୁଣ୍ଠ ସମାନ କରି ଗଢ଼ି ତୋଳେ। ତା ଜନ୍ମିତ ସନ୍ତାନମାନଙ୍କୁ ସତ୍ୟବାଦିତା, ସଚ୍ଚୋଟତା, ପରୋପକାରିତା, ବଡ଼ମାନଙ୍କ ପ୍ରତି ସମ୍ମାନ, ଛୋଟମାନଙ୍କ ପ୍ରତି ସ୍ନେହର ଶିକ୍ଷା ଦେଇଥାନ୍ତି। ସେ ପରିବାରର ରୀତିନୀତି, ପରମ୍ପରା, ସଂସ୍କୃତି ଓ ଧାର୍ମିକ ମୂଲ୍ୟବୋଧ ନୂତନ ପିଢ଼ି ମଧ୍ୟରେ ସଞ୍ଚାର କରନ୍ତି। ତାଙ୍କ ଆଦର୍ଶ, ଜୀବନଶୈଳୀ ଓ ଉତ୍ତମ ଆଚରଣ ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ। କେବଳ ମା ନୁହେଁ, ଜଣେ ଭଉଣୀ, ସ୍ତ୍ରୀ କିମ୍ବା ଜେଜେମା ଭାବରେ ମଧ୍ୟ ନାରୀ ପରିବାରରେ ସଦ୍ଗୁଣ ଓ ନୈତିକତାର ପରିବେଶ ସୃଷ୍ଟି କରନ୍ତି। ତାଙ୍କର ଶିକ୍ଷା ଓ ସଂସ୍କାର ଦ୍ୱାରା ଶିଶୁମାନେ ଉତ୍ତମ ନାଗରିକ ହୋଇ ସମାଜ ଓ ଦେଶର ଉନ୍ନତିରେ ନିଜର ଅବଦାନ ବଜାୟ ରଖନ୍ତି। ଏହିପରି ଭାବରେ ନାରୀ ସଂସ୍କାରର ବାହକ, ସମାଜ ଗଠନର ମୂଳ ଶକ୍ତି ଭାବରେ ପରିଗଣିତ ହୁଅନ୍ତି। ତାଙ୍କରି ଅବଦାନ ବିନା ଏକ ସୁସଂସ୍କୃତ ପରିବାର ଓ ସମାଜର କଳ୍ପନା କରିବା କଷ୍ଟକର। ପରିବାରରେ ସମସ୍ୟା ସମାଧାନ କରିବାରେ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିବା ଆଉ ଏକ ମାଧ୍ୟମ। ଏହି କ୍ଷେତ୍ରରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ପ୍ରକାରର ଅଶାନ୍ତିକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ। କୌଣସି ବି ପରିସ୍ଥିତିରେ ସେ ଶାନ୍ତ ମନରେ ବିଚାର କରି ସମସ୍ତଙ୍କ କଥା ଶୁଣନ୍ତି। ଧୈର୍ଯ୍ୟ ଓ ସହନଶୀଳତା ଗୁଣ ନେଇ ଏକତାର ପଥ ଖୋଜନ୍ତି। ମା ଭାବରେ ସେ ସନ୍ତାନମାନଙ୍କ ମଧ୍ୟରେ ହେଉଥିବା ଝଗଡ଼ାକୁ ମିଳାମିଶାରେ ସମାଧାନ କରନ୍ତି। ସ୍ତ୍ରୀ ଭାବରେ ସେ ସ୍ୱାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ ରଖିବାରେ ପ୍ରଚେଷ୍ଟା ଜାରି ରଖନ୍ତି। ଆର୍ଥିକ, ସାମାଜିକ କିମ୍ବା ପାରିବାରିକ ସଙ୍କଟ ସମୟରେ ନାରୀ ଦୃଢ଼ ମନୋବଳ ଦେଖାଇ
ପରିବାରକୁ ସାହସ ଓ ପ୍ରେରଣା ଦିଅନ୍ତି। ନାରୀଙ୍କର ମଧୁର ବ୍ୟବହାର, ସହାନୁଭୂତି ଏବଂ କ୍ଷମାଶୀଳ ମନୋଭାବ ପରିବାରରେ ଶାନ୍ତି ଓ ସମ୍ପ୍ରୀତି ବଜାୟ ରଖେ। ତାଙ୍କର ସହଯୋଗର ମନୋଭାବ ବେଶ ପ୍ରଶଂସନୀୟ, ତେଣୁ ତାଙ୍କୁ ପରିବାର

ଶାନ୍ତି ସୁତ ଓ ଏକତା ସୃଷ୍ଟି କରିବାରେ ନମନୀୟ ପ୍ରତୀକ ଭାବେ ଗ୍ରହଣ କରାଯାଏ। ନାରୀ ଘର ପରିଚାଳନା କ୍ଷେତ୍ରରେ ମଧ୍ୟ ଏକତା ସୃଷ୍ଟି କରି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖନ୍ତି। ତେଣୁ ଘର ପରିଚାଳନାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପରିବାରର କେନ୍ଦ୍ରବିନ୍ଦୁ ଭାବେ ଘରର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରନ୍ତି। ପରିବାରର ଖାଦ୍ୟ, ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଶିକ୍ଷା ଏବଂ ଦୈନନ୍ଦିନ ଆବଶ୍ୟକତା ପ୍ରତି ସର୍ବଦା ସଚେତନ ରହନ୍ତି। ତାଙ୍କର ଦାୟିତ୍ୱବୋଧ ଏବଂ ପରିଶ୍ରମ ଦ୍ୱାରା ଘରେ ଶୃଙ୍ଖଳା ଓ ସୁବ୍ୟବସ୍ଥା ବଜାୟ ରହେ। ନାରୀ ଘରର ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରନ୍ତି। ସୀମିତ ସମ୍ପଦର ସଠିକ୍ ବ୍ୟବହାର କରି ସେ ପରିବାରର ଆବଶ୍ୟକତାକୁ ପୂରଣ କରନ୍ତି। ସଙ୍କଟ ସମୟରେ ମଧ୍ୟ ଧୈର୍ଯ୍ୟ ଓ ବୁଦ୍ଧିମତାର ସହିତ ପରିସ୍ଥିତିର ମୁକାବିଲା କରନ୍ତି। ଏହା ସହିତ ସେ ପରିବାରର ପ୍ରତ୍ୟେକ ମଣିଷଙ୍କ ଭାବନା, ସୁବିଧା ଓ ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ସୁନ୍ଦର ସୁଖଦ ପରିବେଶ ସୃଷ୍ଟି କରନ୍ତି। ତାଙ୍କର ସ୍ନେହ, ତ୍ୟାଗ ଓ ସୁପରିଚାଳନା ଶକ୍ତି ପରିବାରକୁ ସୁସଂଗଠିତ ଓ ଏକତାବଦ୍ଧ କରିଥାଏ। ତେଣୁ ନାରୀଙ୍କୁ ଘରର ପରିଚାଳିକା ଓ ପରିବାରର ମେରୁଦଣ୍ଡ ବୋଲି କୁହାଯାଏ। ତାଙ୍କ ଦକ୍ଷ ପରିଚାଳନା ଦ୍ୱାରା ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିଥାଏ। ସୁଖ ଦୁଃଖର ସହଭାଗୀ ହୋଇ ନାରୀ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖେ। ସତ କହିବାକୁ ଗଲେ ନାରୀ ହିଁ ପରିବାରର ସୁଖ ଦୁଃଖର ସହଭାଗୀ, ପରିବାରର ଉତ୍ସାହ ଓ ପ୍ରେରଣା ଦିଅନ୍ତି। ସେହିପରି ପରିବାର ଉପରେ କୌଣସି ବିପଦ, ଦୁଃଖ କିମ୍ବା ସଙ୍କଟ ଆସିଲେ ନାରୀ ଦୃଢ଼ ମନୋବଳ ସହିତ ସମସ୍ତଙ୍କ ପାଖରେ ଠିଆ ହୁଅନ୍ତି। ତାଙ୍କର ସାନ୍ତ୍ୱନା, ସହାନୁଭୂତି ଓ ମାନସିକ ସମର୍ଥନ ପରିବାରର ସଦସ୍ୟମାନଙ୍କୁ କଷ୍ଟକର ସମୟରେ ସାହସ ଯୋଗାଇଥାଏ। ମା ଭାବରେ ସେ ସନ୍ତାନମାନଙ୍କ ଦୁଃଖକୁ ନିଜ ଦୁଃଖ ବୋଲି ଭାବନ୍ତି ଏବଂ ତାଙ୍କ ସଫଳତାରେ ଗର୍ବ ଅନୁଭବ କରନ୍ତି। ସ୍ତ୍ରୀ ଭାବରେ ସ୍ୱାମୀଙ୍କ ଜୀବନରେ ପ୍ରତ୍ୟେକ ସୁଖ ଦୁଃଖର ସାଥୀ ହୋଇ ରହନ୍ତି। ପରିବାରର କୌଣସି ସଦସ୍ୟ ନିରାଶ କିମ୍ବା ଦୁଃଖିତ ହେଲେ ସେ ଭଲ ପାଇବା ଓ ଆଶ୍ୱାସନା ଦେଇ ତାଙ୍କର ମନୋବଳକୁ ବଢ଼ାନ୍ତି। ନାରୀଙ୍କର ଏହି ସହଭାଗିତା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମୀୟତା, ବିଶ୍ୱାସ ଓ ଏକତାର ଭାବନାକୁ ଦୃଢ଼ କରେ। ତେଣୁ କୁହାଯାଏ, ନାରୀ କେବଳ ପରିବାରର ଜଣେ ସଦସ୍ୟ ନୁହେଁ, ବରଂ ସେ ସୁଖ ଦୁଃଖରେ ସମସ୍ତଙ୍କ ସାଥୀ ହୋଇ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଏକ ମହାନ ଶକ୍ତି। ପାରିବାରିକ ପରମ୍ପରା ରକ୍ଷା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବାରର ସଂସ୍କୃତି, ରୀତି ନୀତି, ଆଚାର ବିଚାର, ପର୍ବପର୍ବାଣୀ ଓ ନୈତିକ ମୂଲ୍ୟବୋଧକୁ ଜୀବନ୍ତ ରଖିବାରେ ନାରୀ ହିଁ ପ୍ରମୁଖ ଭୂମିକା ନିଅନ୍ତି। ସେ ନିଜର ଆଚରଣ, ଶିକ୍ଷା ଓ ଉଦାହରଣ ମାଧ୍ୟମରେ ସନ୍ତାନମାନଙ୍କୁ ପରିବାରର ପରମ୍ପରା ଓ ସଂସ୍କାର ସହ ପରିଚିତ କରାନ୍ତି। ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀ, ପୂଜା ପାଠ ଏବଂ ସାମାଜିକ ରୀତିନୀତିକୁ ନାରୀ ଆନ୍ତରିକତା ସହିତ ପାଳନ କରନ୍ତି। ଏହାଦ୍ୱାରା ନୂତନ ପିଢ଼ି ନିଜର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜ୍ଞାନ ଲାଭ କରେ। ସେ ବୟସ୍କମାନଙ୍କ ପ୍ରତି ସମ୍ମାନ, ପାରିବାରିକ ଏକତା ଓ ପାରସ୍ପରିକ ସହଯୋଗର ଭାବନାକୁ ମଧ୍ୟ ଶିଶୁମାନଙ୍କ ମଧ୍ୟରେ ତାଙ୍କ ମନରେ ବିକଶିତ କରାନ୍ତି। ନାରୀଙ୍କ ଯତ୍ନ, ଦାୟିତ୍ୱବୋଧ ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ଯୋଗୁଁ ପରିବାରର ପରମ୍ପରା ଅକ୍ଷୁଣ୍ଣ ରହିଥାଏ। ଏହି ପରମ୍ପରା ସଦସ୍ୟମାନଙ୍କ ମଧ୍ୟରେ ଏକତା ଓ ଆତ୍ମୀୟତାର ଭାବନାକୁ ଆହୁରି ସୁଦୃଢ଼ କରେ। ତେଣୁ ନାରୀକୁ ପାରିବାରିକ ପରମ୍ପରାର ସଂରକ୍ଷକ ଓ ସଂସ୍କୃତିର ବାହକ ବୋଲି କୁହାଯାଏ। ତ୍ୟାଗ ଓ ସହନଶୀଳତାରେ ନାରୀ ପରିବାରକୁ ଏକତା ସୂତ୍ରରେ ବାନ୍ଧିଥାଏ। ଏହି ଗୁଣ ନାରୀର ମହାନ ଗୁଣ। ପରିବାରର ସୁଖ, ଶାନ୍ତି ଓ କଲ୍ୟାଣ ପାଇଁ ନାରୀ ଅନେକ ସମୟରେ ନିଜର ସ୍ୱାର୍ଥ, ସୁବିଧା ଏବଂ ଇଚ୍ଛାକୁ ତ୍ୟାଗ କରିଥାନ୍ତି। ସେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆବଶ୍ୟକତାକୁ ନିଜ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଜଣେ ମା ନିଜ ସନ୍ତାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ କଷ୍ଟ ସହ୍ୟ କରନ୍ତି ଏବଂ ଜଣେ ସ୍ତ୍ରୀ ହିସାବରେ ସେ ପରିବାର ପାଇଁ ଶାଶୁ, ଶ୍ୱଶୁର, ଯା, ଦିଅର, ନଣନ୍ଦଙ୍କ ପାଇଁ ଅନେକ ତ୍ୟାଗ କରିଥାନ୍ତି। ସୁଗୃହିଣୀ ହୋଇ ଘରକୁ ସ୍ୱର୍ଗ ପରି ଗଢ଼ିଥାନ୍ତି। ସହନଶୀଳତା ଗୁଣ ନେଇ ଧୈର୍ଯ୍ୟକୁ ପାଥେୟ କରି ସଭିଙ୍କ ମନ କିଣିବାର ପରିବାରକୁ ସୁଖୀ ରଖିବାର ଚେଷ୍ଟା କରିଥାନ୍ତି। କଥାରେ ଅଛି, ମା ହସିଲେ ଘର ହସେ। ସେହି ନାରୀ ମା ହୋଇ ତ୍ୟାଗ, ସହନଶୀଳତାକୁ ଆପଣାଏ, ପ୍ରେମ, ବିଶ୍ୱାସ ଓ ଏକତା ଭାବନାକୁ ଦୃଢ଼ କରେ। ଏହି ଗୁଣଗୁଡ଼ିକ ହିଁ ପରିବାରକୁ ସୁଦୃଢ଼ ଓ ସୁଖୀ କରିଥାଏ। ତେଣୁ ନାରୀର ତ୍ୟାଗ ଓ ସହନଶୀଳତା ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିବାର ଏକ ମହାନ ଶକ୍ତି ବୋଲି ବିବେଚନା କରାଯାଏ। ପ୍ରକୃତିରେ ପରିବାରକୁ ଏକତା ସୂତ୍ରରେ ବାନ୍ଧିବାର ଶକ୍ତି କେବଳ ନାରୀମାନଙ୍କ ହିଁ ଥାଏ। ଭଗବାନଙ୍କ ସୃଷ୍ଟିରେ ନାରୀ ହେଉଛି ଏକ ଅନନ୍ୟ ସୃଷ୍ଟି। ସେ ଜନନୀ, ଭଗିନୀ ଓ ଜାୟା, ପ୍ରତ୍ୟେକ ପରିବାରର ମୂଳ ଆଧାର ଓ ଏକତାର ପ୍ରମୁଖ ଶକ୍ତି। ତାଙ୍କର ସ୍ନେହ, ମମତା, ତ୍ୟାଗ, ସଂସ୍କାର ଓ ସହନଶୀଳତା ଗୁଣ ସବୁଠାରୁ ଉର୍ଦ୍ଧ୍ୱରେ। ଆର୍ଥିକ ସ୍ୱଚ୍ଛଳତା ଥାଉ ବା ନଥାଉ, ସବୁ କ୍ଷେତ୍ରରେ ସେ ପରିବାରକୁ ସହଯୋଗ କରି ଆଗକୁ ଆଗେଇ ନେବାରେ ତତ୍ପର ହୁଅନ୍ତି। ସୁଖ ଦୁଃଖ ସବୁ ସହି ସଭିଙ୍କ ଓଠରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି। ତେଣୁ ନାରୀ ଯୁଗେ ଯୁଗେ ବନ୍ଦନୀୟା ଓ ଚିର ଆଦରଣୀୟା। ପରସ୍ପର ସ୍ନେହ ରଜ୍ଜୁରେ ବାନ୍ଧି ହୋଇ ରହିବାର ଶିକ୍ଷା ଦେଇ ଘରକୁ ବୈକୁଣ୍ଠ
କରି ଗଢ଼ି ତୋଳିଥାନ୍ତି। ତାଙ୍କ ସ୍ନେହ, ଶ୍ରଦ୍ଧା ଓ ନମନୀୟ

0: ଗୁଣରେ ପରିବାରର ଉଦାହରଣ ହୋଇ ଆଦର୍ଶ ରୂପକ ମୁକୁଟ ପିନ୍ଧି ବୟସ୍କଙ୍କ ଆଶୀର୍ବାଦ ଓ ଅନ୍ୟମାନଙ୍କର ଆଦରର ପାତ୍ର ହୋଇଥାନ୍ତି। ତେଣୁ ନାରୀ ଯେ ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖେ ଏଥିରେ ଦ୍ୱିମତ ନାହିଁ।
1: ଶୁଣିଲେ ତ ଶ୍ରୋତା ଭଉଣୀ, ଘରକୁ ସ୍ୱର୍ଗ କରିପାରୁଥିବା ଜଡ଼ରେ ଜୀବନର ସନ୍ଧାନ କରୁଥିବା ନାରୀ ଯେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ। ନାରୀ ସବୁବେଳେ ଆଗୁଆ। ଆସନ୍ତୁ ଏଥର ଶୁଣିବା ସୁନ୍ଦର ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୀତ ରଚନା ବିଜୟ ମଲ୍ଲ।

ଶ୍ରୋତା ଭଉଣୀ, ଜୀବରେ ହାଡ଼ଟିଏ ସୁଧା ନାହିଁ, ହେଲେ ତାର କ୍ଷମତା ରହିଛି ଭାଙ୍ଗିଦେବାକୁ ଅନେକ ହୃଦୟକୁ। ଏଣୁ ଆମେ କହୁଥିବା ପ୍ରତ୍ୟେକ ଶବ୍ଦ ପ୍ରତି ସଚେତନ ହେବ। ଏହି ସୁବିଚାର ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: आकाशवाणी।

0: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ, 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିଭିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେଞ୍ଜୁଆଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିଭିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧରଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲା କୋଟ ବଜାରକୁ ଯାତ୍ରା କରିବେ। ଧରଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେନେଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the Midday News.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି। କଥାଚିତ୍ର ଭିକ୍ଟ୍ରି, କଣ୍ଠ କେ, ଗୀତ ଅମିତାଭ ବର୍ମା, ସଙ୍ଗୀତ ଅନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ରେଡ୍ଡି, କଣ୍ଠ ତୁଳସୀ କୁମାର ଓ କେକେ, ଗୀତ ନୀଲେଶ ମିଶ୍ର, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର କେଦାରନାଥ, କଣ୍ଠ ଅରିଜିତ ସିଂ, ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ ତ୍ରିବେଦୀ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଜେତି ଶ୍ରୋତାରିନ୍ ଏମ୍ହେ ଜୁହାର।

0: ଯେହେତୁ ପାଚା କୀର୍ତ୍ତନ କୁକୁ ହାଦା ଟିକେ ଟିକେ ଆଦଗେନ୍ ବି ସାମିଲ କାମାନାର ଯେହେତୁ ଅନ୍ୟ ପାରମ୍ପରିକ ଗୀତ ବ ଟିକେ ମଡ଼େଲିଂ ମାନାଲି ଆଦଗେଲା ନେମ୍ ବି ନାମେ କୁଣା ହାଦାରେନ୍ ତେଙ୍ଗାଲାମ ଏକା ଶିକ୍ଷିତ ମଞ୍ଚକାନାର କା ଏକା ବନ୍ଧୁର ଲେଖାନାର ନାମେ ମଡ଼େଲିଂ ଆକାନୁ ବି କିଛିଟା ଗାନା ଲେଖା ଯେ ନାମେ କୁକୁ ହାଦାର ବି ଆଦାନ ନେଇକିରା ମାନେ ବିଭିନ୍ନ ଜାଗାନୁ ପରିବେଷଣ କାମର ଆନୁ ବି ଅର୍ଥ ଏସ୍କେ ଉପାର୍ଜନ କାମାଙ୍ଗର ହୁନୁ ବି ଯେନ୍ତା ନାମ ଅଲଗା ଆଲାରେ ଆର୍କେଷ୍ଟ୍ରା ହୁଆଲା ତ ଆମେ କୁଣାରେ ବି ସ୍ପେଶିଆଲ ଆର୍କେଷ୍ଟ୍ରା ଆକୁନ୍ ଗଠନ ମାଞ୍ଜାଦି କୁଣା ଗୀତୁନୁ ଆବନ୍ ପାଡ଼ା ଖାତରାଲି ଆର୍ ଆଦନ୍ ବହୁତ ଆଲା ରେସ୍ପନ୍ କାମନାର କୁଣା ଭାଇ ଜାମାର ଆରୁ ଯେତେ ହାଦୁ ବଚ ଯେତ୍କି ଏତାର ନାମେ ପାଚିରି ନାଲାନାର ଆନୁ ହାଦୁରି ନାଲାନାର କୁକା ହାଦାରି ନାଲାନାର ପେଲାର ଯେତେ ନାଲାନାର ଆନୁ ଆରୁ ବହୁତ ମଜବୁତ ନେମନ୍ଟା ଭଲ ଆଡ୍ଡାକେ ଆର୍ଟ୍ସ କ୍ୟାମ୍ପ୍
1: ହଁ ହଁ ତା ଜରୁରୀ ଭି ସମାଜ ଯାହା ଡିମାଣ୍ଡ କମାଲି ଅନ୍ୟ ହିସାବରୁ
0: ଗୀତ ମାଧ୍ୟମରୁ ବି ଆମେ ଆଲାର ବାର୍ତ୍ତା ଚିଆ ଖାତରା ଯେନ୍ତା କି ଅନ୍ଧବିଶ୍ୱାସ ନୁ ବି ଆମେ ଆଲାର ଡୁବରା କାନାର ଅନ୍ଧବିଶ୍ୱାସ ନୁ ବି ଡୁବରା କାନାର ଆକୁନ୍ ଯାଇକି ବି ବିଜ୍ଞାନ କାହିଁ ଏକା ସାଙ୍ଗେ ଭୁଙ୍ଗା କରା ଦିନ ତାଣି ଦିନ ମିଆଁ ଯାଇକି କିନ୍ତୁ ତଥାପି ଆଲାର ଗୁନିଆ କାମାରୁ ବି ଆକୁନ୍ ବି ହାଦୁବଚ କାମାନାର ଯେନ୍ତା କା ଆ ଟାଇମ୍ ନୁ ଗୁନିଆ ମେହାରୁ ହେର ଚିଆଁ ଚିଆନାର ଫୁକା ଝରା କାମିକିରା ବି ହାଦୁବଚ
1: ଜନମ
0: ଆଲାର ଆଧା ଖିଆ ବି କାନାର ହାଦୁର ବୁଢ଼ିରି ଖିଆ କାନାର ଆରୁ ଯୋଡ଼ ଖାଣି ନୁ ଆନି ମାଡ଼ା ଚାନାର ବାନାର ଚୁରଗୁଣି ଏଲଗତା ଲିଲା ଇଆଡ୍ଡା ନୁ ବାନାର ଏଣୁକରି ଇଦିଗେନ୍ ଦୂର କାମାଗେ ଲଗାନ ବି ଅନେକ କଥା ଲେଖା ଚାପା ଖାତରାଲି ଯେନ୍ତା କା ଆପଣାର ତେଙ୍ଗାଲାନ ମାନେ ଏଙ୍ଗେନ ଆମେ ଘନ ଗୁନିଆ ଏଙ୍ଗେନ ଆମେ ଘନ ଗୁନିଆ ଭଲ ମନ୍ତର ଦୁଇ ପଦ ଆକାଦାନ ବୋଲିକିରା ପାଦା ଛାଡ଼ିକିରି ଆହାଲି ଏଙ୍ଗାନ ଦୁନିଆ ନେନ ମାନାଲା ନା ଘନ ଗୁନିଆ ଠୁଆ ଠାଙ୍ଗନ ନାସନ ପାଙ୍ଗନ ଠୁଆ ଠାଙ୍ଗନ ନାସନ ପାଙ୍ଗନ ଉର୍ଦ୍ଧାନ ନେନ୍ ଚଲତୁ ଚୁର୍ଣ୍ଣା ଚିର ଖାଡ଼ି ଆଉ ତିହାଲ ଜଡ଼େ ଧାରକୁମ ତେଙ୍ଗଦା ଚିଦାନ ଇ ସେ ମାଞ୍ଜିକି ଚିକା ମାରିଲା ଖୁନିଆ ନେନ ମାନାଲା ନା ଘନ
1: ଗୁନିଆ
0: ଗୁନିଆ ଆକୁ ଗୁନିଆର ମାନେ ଚିର ଖାଡ଼ି ଟିକେ ଧାରଚାର କା ତିହାଲ ଟିକେ ଧାରଚାର ହେଲେ ଇ ତମେ ଅନ୍ଧବିଶ୍ୱାସ ଆକାରନୁ ବି ଆର୍ ଅଣ୍ଡା ଆଲାରେ ମନ ମନ ଶାନ୍ତି କାମାଗେ ଲଗାନ ମା ରାଜକୁ ନିଏ ଦେରି ଆଲାର ଅଣ୍ଡା ଆନୁ କରଚାର କେ କାନାରି ବାଧ୍ୟ ହେଇକିରା ଇର୍ ଅନ୍ଧ୍ରି ନେଲେ ବି ଅଣ୍ଟା ଖୁନିଆ ଅଣ୍ଡା ଅଥରାନା ଯେ ଇନୁ ଇଦ୍ ଲାଗ କା ଆଦ ଲାଗ ଏକା ଭୂତୁକେ ଲାଗି ହାଡ଼ା ବାହାଡ଼ା ଏକାକେ ଲାଗି ନାଡ଼ିଆ ଆଉ ମୋହନା ଅନ୍ନା ତୁ ଯେତେ ମା ଲାଗି ହେରୁ ଆଉ ଚିଆଁ ନେନ୍ ତେଙ୍ଗାଲା ନା ଘନ
1: ଗୁନିଆ
0: ବହୁତ ଆତଲି ଇଏ ନେମ୍ ବେଞ୍ଜା ବାଟିଆ ଯେନ୍ତା ତେଙ୍ଗାଲିଆର ଜଳେ ବନ୍ଧୁର ଅକ୍କାରୁ ବି ଯଦି ଯେତେବେଳେ ହାଦୁ ବାଟିଆ ଲାମ ମାନେ ଉଭୟ ବନ୍ଧୁ ଆଗଲି ମାନେ ଅକ୍କନାର ଆରୁ ଟେଡ଼ା ଟୁଡ଼ି ବି ମାନନାର ଇ ବନ୍ଧୁ ଯି ନାମେ ବେଞ୍ଜାତ ସବୁଦିନ ତା ବେଞ୍ଜାତ ଇନୁ ନାମେ ଭିତରେ ଅଣ୍ଡା କୌଣସି କଳଙ୍କ ମା ମାନନା ହନ୍ନେ ଅକ୍କାରୁ ବି ନାମେ ବୈଠକି ଗୀତ ଉଠିଦି ପାଣନା ଯେନ୍ତାକି ଅଣ୍ଡା ଗୀତ ଆତିଲି ପୁରୁ।

ଅଣ୍ଟା ନାମ ହେ କୁଣାର ଗି ଅଣ୍ଟା ଯେନ୍ ଏକତା ଥିଲି ନିଜର ଯେନ୍ ଅଣ୍ଟା ପରିଚୟ ଥିଲି ଆବନ୍ ଭବିଷ୍ୟତ ଗେ ଲଗାନ୍ ଭି ଇୟର ଇ ଆଶା ସାଙ୍ଗେ ନିମ୍ ବାର୍ଷକାର ଆରୁ ନାମେ ଦୀପଦ ଗୀତ ଭି ପାର୍କାର ଆଦି ଦ୍ୱାରା ନାମେ କୁଣା ଭାଇ ଭଉଣୀର ମେନାଲାର ଆର୍ ଭି ନିଶ୍ଚିତ ଭାବେ ଖୁସି ମଞ୍ଚକାର ବୋଲିକିରି ଆଶା କାମଲ ଦମ ଆରୁ ନିମାନ ଭି ଆକାଶବାଣୀ ତରଫ ଥି କେତନି କେତେ ଧନ୍ୟବାଦ ଚାଲ ଦମ ଜୁହାର।

0: ଆରୁଣ୍ଟା କଥା ଯେ ନାମ ଯେତେବେଳେ ହାରବୁ ଅନ୍ଲା ମନେ ଏର୍ଦାତ ଖାଲି ମାନୁ ଗୁଠି ଅଲି କି କା ଆଥାଦ ଅଲି କା ଝାଟଙ୍ଗା ଗୁଠି ରହି ଆଦାଦ ଅଲି ଉଦାଦ ମାରିଲି ସାଙ୍ଗେ ସାଙ୍ଗେନ୍ ସାଙ୍ଗେନ୍ ଓ ହାରବନୁ ଯାହା ସବୁ ଜୀବଜନ୍ତୁ ରାଲି ଆଦାଦି ଅଲି କି ଆରୁ ଖି ଚାପିକି ଯେତ୍କି ଭି ଚେର ମୁଲି ରାଇ ଯାହା ଭି ମନ୍ଦାର କାମେ ଗେ ଲଗାନ ମାନୁ ରାଇ କା ଲହ ଗୁଠିତ ରାଇ ଆଦାଦି ଅଲି ଚାପିକି ଆରୁ ମଞ୍ଜରିକି ତା ସମୟା ତିଲି ଆକୁନ୍ ନାମ ଇ ବାବଦନୁ ଭାବାଗେ ଯେନ୍ ପ୍ରକୃତି ନାମାଗେ ଲଗାନ ଚିଚକିଚି ଭଗବାନ ଆ ପ୍ରକୃତି ବୋଧ ଏକାନେକିରି ଠିକ୍ ହିସାବନୁ ର ଆଦ୍ଗେ ସଂରକ୍ଷଣ ଆବନ୍ ଇନା ଆବନ୍ ଯତନ କାମନା ନାଭେଦନ୍ଟା ବାଡ଼ିଟି କର୍ତ୍ତବ୍ୟ ଦୁ ଜୁହାର।
1: ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା, ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର କଭି ଖୁସି କଭି ଗମ୍ର ଏହି ଗୀତଟି। ଦ୍ୱିତକଣ୍ଠରେ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅନିଲ ପାଣ୍ଡେ, ସଙ୍ଗୀତ ସନ୍ଦୀପ ସାଣ୍ଡିଲ୍ୟ।

ଏଥର ଶୁଣନ୍ତୁ କଶୁର କଥାଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆପଣମାନେ ଶୁଣୁଛନ୍ତି ହମରାଜ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ। ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଶୁଣିଥିଲେ କଥାଚିତ୍ର ସାଥିଆର ଏହି ଗୀତଟି ଗୀତଟି ପାଇଁ କଣ୍ଠଦାନ କରିଥିଲେ ସୋନୁ ନିଗମ। ଗୀତ ରଚନା ଗୁଲଜାର, ସଙ୍ଗୀତ ଏ ଆର୍ ରେହମାନ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ରାଜ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ଶୁଣିପାରିବେ କିଛି ସମୟ ପରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ये आकाशवाणी है, प्रस्तुत है हमारा विशेष कार्यक्रम संदेश टू सोल्जर्स।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନମାନେ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶଯାକ ଆଜି ପାଳନ ହେଉଛି ସମ୍ବିଧାନ ହତ୍ୟା ଦିବସ। ଏ ଦିବସ ଅବସରରେ ଲୋକତନ୍ତ୍ର ସେନାନୀଙ୍କ ତ୍ୟାଗ ଆଉ ସଂଘର୍ଷକେ ମନେ ପକାଇଲେ ମୁଖ୍ୟମନ୍ତ୍ରୀ। ହରିୟାଣାର ଗୁରୁଗ୍ରାମଠାରେ ମୂଳ ହେଲା ଦୁଇଦିନିଆ 11 ନମ୍ବର ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଏସ୍ଆଇଆର୍ ଅଭିଯାନ ଶେଷ ହେବାର୍କେ ଆଉ ରହିଲା 4 ଦିନ। ରାଜ୍ୟ ଏପ୍ତକ 99.93% ବଣ୍ଟା ସରିଛି ଫର୍ମ। ନୂଆଦିଲ୍ଲୀନ ଆଜି ହେବା 36 ନମ୍ବର ଜାତୀୟ ଯୁବ ସାଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ। ଏଥି ବରଗଡ଼ର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ହେବା ପୁରସ୍କୃତ। ମନ୍ କି ବାତ୍ନେ ଆଇବା ରବିବାର ଦିନ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରାଜ୍ୟର ସବୁ ଶିକ୍ଷା ଅନୁଷ୍ଠାନ, କୋଚିଂ ସେଣ୍ଟର ଆଉ ଦକ୍ଷତା ବିକାଶ କେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ପ୍ରସ୍ତୁତି କଡ଼ା ସମୀକ୍ଷା ଆଉ ଅଡିଟ୍କେ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେଲେ। ରାଜ୍ୟ ଶିଶୁବାଟିକାନୁ 3 କ୍ଲାସ୍ ତକ ଛାତ୍ରଛାତ୍ରୀଙ୍କୁ ମିଲ୍ବା ମାହାଲିଆ ସ୍କୁଲ ବ୍ୟାଗ୍। ପୁରୀ ରଥଯାତ୍ରା ଥି ଶ୍ରଦ୍ଧାଳୁମାନେ ଠିକ୍ ଭାବେ ଆସିକରି ଯେନ୍ତା ଶ୍ରୀକ୍ଷେତ୍ରନ ପହଞ୍ଚପାରିବେ ସେଥିଲାଗି ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଆୟୁକ୍ତଙ୍କର ଅଧ୍ୟକ୍ଷତାଥି ହୋଇଯାଇଛି ଗୋଟିଏ ସମନ୍ୱୟ ବୈଠକ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଆୟୋଜନ ହେବା ସାମ୍ବାଦିକ ସମ୍ମିଳନୀ। ଘୋଷଣା ହେବା 2023-24 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ହୋଇଯାଇଛି ଜିଲ୍ଲାନେ ମା ଆଉ ଶିଶୁ ମୃତ୍ୟୁହାରର ସମୀକ୍ଷା। ଜିଲ୍ଲାନେ ଭ୍ରୂଣଲିଙ୍ଗ ନିର୍ଣ୍ଣୟ ଆଉ ଭ୍ରୂଣ ହତ୍ୟା ବାଗି ବେଆଇନ କାର୍ଯ୍ୟକେ ପୂରାପୂରି ଅଟକାବାର ଲାଗି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କର ଉପରେ କଡ଼ା ନଜର ରଖବାର ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଇଂଲଣ୍ଡ ଗସ୍ତ ଲାଗି ହକି ଇଣ୍ଡିଆ ଘୋଷଣା କଲା 24 ଜଣିଆ ଭାରତୀୟ ଜୁନିୟର ମହିଳା ଦଲ। ଆଉ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଧୁକାଗୋଡ୍ଡି ସାଙ୍ଗେ ବିଜୁଳି ମାରିକରି ଜବର ବର୍ଷା ହେବାର ସମ୍ଭାବନା। ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସମ୍ପ୍ରଦା। ପରିବେଷଣ କରୁଛନ୍ତି ନିରଞ୍ଜନ ମେଣ୍ଡଳୀ ଏବଂ ସାଥୀ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମରେ ସମ୍ପ୍ରଦା ପରିବେଷଣ କଲେ ନିରଞ୍ଜନ ମାଣ୍ଡଳୀ ଏବଂ ସାଥୀ ସୋଦାମନି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

ଶ୍ରୋତା ବନ୍ଧୁ, ଆଜି ଆଉ ଗୋଟେ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରତିବର୍ଷ ଆମେ ଦେଶବ୍ୟାପୀ ଅନେକ ବିଜୟର ଦିବସ ପାଳନ କରିଥାଉ, କିନ୍ତୁ ଏକ ସବଳ ସ୍ଥିର ଗଣତନ୍ତ୍ର ଏହାର ଅନ୍ଧାର ରାତିକୁ ମଧ୍ୟ ମନେ ରଖିବା ଉଚିତ। ଜୁନ୍ ମାସ 25 ତାରିଖ କ୍ୟାଲେଣ୍ଡରରେ ସାଧାରଣ ଦେଖାଯାଉଥିଲେ ମଧ୍ୟ ଏହା ହେଉଛି ଏପରି ଏକ ରାତିର ସ୍ମାରକୀ ଯାହା ସାରା ଭାରତରେ ଆନୁଷ୍ଠାନିକ ଭାବରେ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରାଯାଏ। ଆଜିର ଦିନରେ ଅର୍ଥାତ୍ 1975 ଜୁନ୍ ମାସ 25 ତାରିଖରେ ସାରା ଦେଶରେ ଜରୁରୀକାଳୀନ ସ୍ଥିତି କରାଯାଉଥିବା ନେଇ ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା କଥା ଇନ୍ଦିରା ଗାନ୍ଧୀ ଦେଶବାସୀଙ୍କୁ ଅବଗତ କରାଇଥିଲେ। ଶ୍ରୋତାବନ୍ଧୁ, ଆଗକୁ ଏ ବିଷୟରେ ଆହୁରି କଥା ହେବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏ ଗୀତଟି। କଣ୍ଠଶିଳ୍ପୀ ବି ପ୍ରାକ୍, କଥାଚିତ୍ର କେଶରୀ, ଗୀତ ରଚନା ମନୋଜ ମୁଣ୍ଟାସିର, ସଙ୍ଗୀତ ଆର୍କୋ।

0: ଶ୍ରୋତା ବନ୍ଧୁ, ଥରେ କଳ୍ପନା କରନ୍ତୁ ତ, କାଲି ସକାଳେ ଆପଣ ଉଠି ଜାଣିବାକୁ ପାଇଲେ ଯେ ଆପଣଙ୍କର ମୌଳିକ ଅଧିକାର ଚାଲିଯାଇଛି, ଖବରକାଗଜ ଗୁଡ଼ିକର ସ୍ୱାଧୀନତା ଚାଲିଯାଇଛି। କଳ୍ପନା କରନ୍ତୁ ଯେ କୋର୍ଟ ଗୁଡ଼ିକ ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିପାରିବେ ନାହିଁ। କଳ୍ପନା କରନ୍ତୁ ଆପଣଙ୍କୁ ଏକ ବନ୍ଦ କୋଠରୀରେ ବିନା କିଛି ବିଚାରରେ ରଖାଯାଇଛି। ଏକଥା ଆମ ପାଇଁ କାଳ୍ପନିକ ହୋଇପାରେ, କିନ୍ତୁ 51 ବର୍ଷ ପୂର୍ବେ ଏହା କୌଣସି କାଳ୍ପନିକ କଥା ନଥିଲା। ଦୀର୍ଘ 21 ମାସ ଧରି ଏହା ଭାରତର ବାସ୍ତବତା ଥିଲା। ରାଜନୈତିକ ନେତା, ଅନେକ ସାମାଜିକ କର୍ମୀ, ଛାତ୍ର ଏବଂ ସାମ୍ବାଦିକଙ୍କ ସମେତ 1,00,000ରୁ ଅଧିକ ଲୋକଙ୍କୁ ଜେଲ୍ ପଛରେ ପକାଇ ଦିଆଯାଇଥିଲା। ସମ୍ବିଧାନର ଧାରା 19 ଏବଂ 21 ଅନୁଯାୟୀ ଆମର ମୌଳିକ ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଆମର ଗଣତନ୍ତ୍ରକୁ ପରିଭାଷିତ କରୁଥିବା 3 ଶବ୍ଦ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ଭୟ, ଅନୁପାଳନ ଏବଂ ବାଧ୍ୟତାମୂଳକ ନିରବତା ଦ୍ୱାରା ବଦଳା ଯାଇଥିଲା। ମୁକ୍ତ ପ୍ରେସ୍ଗୁଡ଼ିକୁ ପଙ୍ଗୁ କରିଦେଇ ନ୍ୟାୟପାଳିକାର ହାତରେ ବାନ୍ଧି ଦିଆଯାଇଥିଲା। ଏହା ପ୍ରକୃତ ଅର୍ଥରେ ଭାରତୀୟ ସମ୍ବିଧାନର ହତ୍ୟା ଥିଲା। 1977 ଯେତେବେଳେ ନିର୍ବାଚନର ଡାକରା ଦିଆଗଲା, ଭାରତର ନାଗରିକମାନେ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଚୂଡ଼ାନ୍ତ ଅସ୍ତ୍ର ଭୋଟ ଶକ୍ତି ବ୍ୟବହାର କରି ପ୍ରମାଣ କରିଦେଲେ ଯେ ଏହି ଦେଶରେ ସମ୍ବିଧାନ ସର୍ବୋଚ୍ଚ ଏବଂ ଲୋକମାନେ ସେହି ସର୍ବୋଚ୍ଚତାର ରକ୍ଷକ। ତେବେ ଶ୍ରୋତାବନ୍ଧୁ, ଆଜିର ଦିନରେ ଆମେ ଶପଥ ନେବା ଉଚିତ ଯେ ଆମେ କେବଳ ଆମର ଗଣତନ୍ତ୍ର ନୁହେଁ, ଆମର ସମ୍ବିଧାନର ମଧ୍ୟ ହତ୍ୟା ହେବାକୁ ଦେବା ନାହିଁ। ଶ୍ରୋତାବନ୍ଧୁ, ଆଜି ଗୁରୁବାର ଯୁବବାଣୀ ସନ୍ଧ୍ୟାର ଖେଳ ଜଗତ ଫର୍ଦ୍ଦକୁ ଯିବା। ଏଥିରେ ଶୁଣିବା ଫୁଟବଲ ଖେଳାଳି କାମିନୀ ମୁଣ୍ଡାଙ୍କ ସହିତ ସାକ୍ଷାତକାର।
1: ଶ୍ରୋତାବନ୍ଧୁ, ଆଜି ଆମେ ଏପରି ଜଣେ ଯୁବ ବ୍ୟକ୍ତି ଖେଳାଳିଙ୍କୁ ଭେଟିବାକୁ ଯାଉଛୁ ଯିଏ ନିଜର ପ୍ରତିଭା ଏବଂ ଖେଳ ଜରିଆରେ ବିଶ୍ୱକୁ ଧରିବାକୁ ଚେଷ୍ଟା କରୁଛନ୍ତି। ଆଜି ଆମ ପାଖରେ ଫୁଟବଲ ଦୁନିଆରେ ଏକ ଉଦୀୟମାନ ତାରକା ଅଛନ୍ତି, ଜଣେ ଉତ୍ସାହୀ, ପରିଶ୍ରମୀ ଏବଂ ଅପ୍ରାଧାରଣ ପ୍ରତିଭାବାନ ଯୁବ ଫୁଟବଲ ଖେଳାଳି ଯିଏ ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ତରଙ୍ଗ ସୃଷ୍ଟି କରିଛନ୍ତି। ଆଜି ଏପରି ଏକ ସମୟରେ ଯେତେବେଳେ ଅଧିକାଂଶ ଯୁବକ ଏବେ ବି ରାସ୍ତା ଖୋଜୁଛନ୍ତି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ, ଆଜିର ଏହି ଯୁବ ଖେଳାଳି ନିଜର ଆତ୍ମବିଶ୍ୱାସ ଏବଂ ସାହସ ସାହାଯ୍ୟରେ ଖେଳ ପଡ଼ିଆକୁ ନିଜର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଆଜି ଆମେ ଏହି ସାକ୍ଷାତକାରରେ ତାଙ୍କ ସଫଳତା, ଶିକ୍ଷା, ଯାତ୍ରା, ଆହ୍ୱାନ, ବିଜୟ ଏବଂ ଭବିଷ୍ୟତ ପାଇଁ ସ୍ୱପ୍ନ ବିଷୟରେ ଜାଣିବା। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ନମସ୍କାର।
2: ନମସ୍କାର।
1: ଆମେ ଆପଣଙ୍କ ଜୀବନଯାତ୍ରାରେ ପ୍ରବେଶ କରିବା ପୂର୍ବରୁ ଆମର ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ପରିଚୟଟି ଦିଅନ୍ତୁ।
2: ମୋ ନାଁ ହେଉଛି କାମିନୀ ମୁଣ୍ଡା, ମୋର ଗ୍ରାମ ସମ୍ବଲପୁର ଭୂତାପଡ଼ା। ମୁଁ ଫୁଟବଲ ପ୍ଲେୟାର, ଆଉ ମୋର ପାଠ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହୋଇସାରିଛି।
1: କୌଣସି ଖେଳ ଖେଳିବା ପାଇଁ ବହୁ ଶୃଙ୍ଖଳା ଦରକାର। ଆପଣ କହିଲେ ଆପଣ ଜଣେ ଫୁଟବଲ ଖେଳାଳି, ତେବେ ଆପଣ

0: ନିଜର ଶିକ୍ଷା ଏବଂ ଫୁଟବଲ ପ୍ରଶିକ୍ଷଣ ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରନ୍ତି, ଆପଣ କୌଣସି କାର୍ଯ୍ୟସୂଚୀ ଅନୁସରଣ କରନ୍ତି ବା ନାହିଁ?
1: ମୁଁ ମର୍ଣ୍ଣିଂ ସକାଳୁ ପ୍ରାକ୍ଟିସ୍ ଯାଏ, ପ୍ରାକ୍ଟିସ୍ରୁ ଆସିକି ମୁଁ ମୋର କଲେଜ କ୍ଲାସ୍ କରୁଥିଲି, ତାପରେ କଲେଜରୁ ଆସିକି ଇଭିନିଂରେ ଆମର ପ୍ରାକ୍ଟିସ୍ ହୁଏ।
0: ପ୍ରତ୍ୟେକ ଖେଳର କିଛି ନା କିଛି ନିୟମାବଳୀ ଥାଏ। ଫୁଟବଲ ସବୁବେଳେ ଏକ ପ୍ରିୟ ଖେଳ, ତେବେ ଫୁଟବଲର ନିୟମାବଳୀ ବିଷୟରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କିଛି କୁହନ୍ତୁ।
1: ଫୁଟବଲ ଗୋଟେ ଏନ୍ଜୟ ଗେମ୍, ଯେମିତିକି ବହୁତ ମାନେ ମାନେ ସବୁର ଯେମିତି ଏଥଲେଟ୍ର ଅଛି କିଛି ବି, ତ ଫୁଟବଲ ସବୁଠୁ ମାନେ ବହୁତ ଏନ୍ଜୟ ହେଇକିରି ଖେଳିବାର ମଜା ଲାଗେ। ତାପରେ ଫୁଟବଲ ଖେଳିବାର ଲାଗି ଫାଷ୍ଟ ହେଉଛି ଡିସିପ୍ଲିନ, ହେଲ୍ଥ ମେଣ୍ଟେନ୍ କରିବାର। ଗୋଟେ ଆମର ଯେତେବେଳେ ଫୁଟବଲ ମ୍ୟାଚ୍ଟା ହୁଏ, ସେତେବେଳେ ଆମର ରୁଲ୍ ଅଛି କି ମାନେ ଆମର 11-11 ପ୍ଲେୟାର ଖେଳନ୍ତି, ଯେଉଁ ଟିମ୍ ଗୋଲ୍ ମାରିବ ସେ ଟିମ୍ ଜିତିବ, ଯେତେ ଗୋଲ୍ ବି ମାରିଲେ। ସମସ୍ତଙ୍କ ଟାର୍ଗେଟ୍ ଥାଏ କି ମାନେ ଗୋଲ୍ ମାରିବା ଜିତିବା। ହେଲେ ଫାଷ୍ଟ ତ ହଉଛି ଫୁଟବଲର ରୁଲ୍ କି ଫାଷ୍ଟ ନିଜ ମାନେ କଣ ଭଲ ଯେମିତି ଖେଳିବା, ନିଜ ପରଫର୍ମାନ୍ସକୁ ଯେମିତି ଭଲରେ ଦେଖେଇବା, ଯେମିତି ଲୋକ ଦେଖିଲେ ମାନେ କିଛି ମାନେ ଖୁସି ହେବେ।
0: ପ୍ରତ୍ୟେକ ଖେଳ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଅଛି। କେହି କେହି ପ୍ରଶିକ୍ଷଣକୁ ମଜାଦାର କରନ୍ତି, ତ କେହି କେହି ଉପଭୋଗ କରନ୍ତି। ଆପଣଙ୍କୁ କଣ ଭଲ ଲାଗେ, ଫିଟନେସ୍ ଡ୍ରିଲ୍ ବା ବଲ୍ ୱାର୍କ ବା ଅନ୍ୟ କିଛି?
1: ଫୁଟବଲରେ ଏମିତି ମାନେ ଯେମିତି ଶାରୀରିକ ହେଲ୍ଥ ଫିଟନେସ୍ ରଖିବା ଜରୁରୀ, ବଟ୍ ଫୁଟବଲ ପାଇଁ ଆମେ ଗୋଟେ କଣ କି ମାନେ ଆମକୁ ବେଶୀ ଜରୁରୀ କି ଆମର ମାଇଣ୍ଡ ବହୁତ ମାନେ ଦିମାଗରେ ଖେଳିବା ପାଇଁ ପଡେ। ଏନ୍ଜୟ କରିକି ଖେଳିବାର ଅଛି, ହେଲେ ଫିଟନେସ୍ ରଖିବାର ଅଛି, ନିଜକୁ ମେଣ୍ଟେନ୍ କରିକି ରଖିବାର ଅଛି। ଫୁଟବଲରେ ସବୁ ଅଲଗା ଅଲଗା ଅଛି ନା, ୱାର୍ମ ଅପ୍ ଅଛି, କାହାକୁ ରନିଂ ଭଲ ଲାଗେ କାହାକୁ, ତ ମତେ ବଲ୍ ସହିତ କରିବାର ବେଶୀ ଭଲ ଲାଗେ। ବଲ୍ ଆଣ୍ଡ ତାପରେ ରନିଂ, ବଲ୍ ଉପରେ ବି ରନିଂରେ ବି।
0: ଆଜ୍ଞା, ତେବେ ଜଣେ ଫୁଟବଲ ଖେଳାଳି ଭାବରେ କୁହନ୍ତୁ କିମ୍ବା ଜଣେ କ୍ରୀଡ଼ାବିତ ଭାବରେ କୁହନ୍ତୁ, ଆମେ ଜାଣୁ ପ୍ରତ୍ୟେକ ଖେଳ ପାଇଁ ଶାରୀରିକ ଶକ୍ତି ସହିତ କୌଶଳ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣଙ୍କୁ କଣ ଲାଗେ, ଜଣେ ଫୁଟବଲ ଖେଳାଳିଙ୍କ ପାଇଁ କଣ ଶାରୀରିକ ଦକ୍ଷତା ବା କୌଶଳ ଗୁରୁତ୍ୱପୂର୍ଣ୍ଣ?
1: ଗୋଟେ ଫୁଟବଲ ପ୍ଲେୟାର ପାଇଁ ମାନେ ଶାରୀରିକ ଜରୁରୀ, ତ ନିଜକୁ ମାନେ ଟାଇମରେ ସବୁକିଛି କରିବାର ଅଛି, ନିଜ ଫିଟନେସକୁ ମାନେ ଧ୍ୟାନସେ ରଖିବାର ଅଛି, ଠିକରେ ଡାଏଟ୍ କରିବାର ଅଛି। ଫୁଟବଲରେ ଏମିତିକି ମାନେ ଫିଟନେସ୍ ଜରୁରୀ, ବଟ୍ ଲେକିନ୍ ସ୍କିଲ୍ ବି ଫୁଟବଲରେ ଜରୁରୀ। ଆଉ ସ୍କିଲ୍ ନଥିବ, ବଲ୍ ମାରି ନ ପାରୁଥିବ, ତ ଖେଳି ପାରିବାନି। ତ ଫିଟନେସ୍ ସହିତ ଆମକୁ ସ୍କିଲ୍ ବି ଜରୁରୀ। ହେଲେ ଫୁଟବଲରେ ବହୁତ କିଛି ସ୍କିଲ୍ ଅଛି, ବହୁତ ସାରା ସ୍କିଲ୍ ଅଛି, ତ ଆମେ ଫାର୍ଷ୍ଟ ପାସ୍ ଆଉ ରିସିଭ୍ କରି ଶିଖିଦେବା, ତ ଆଉ ଆମକୁ କିଛି ଜରୁରୀ ନାହିଁ କି ମାନେ ବେଶୀ ସ୍କିଲ୍ କରିବାର ନାହିଁ। ଆମେ ଦୁଇଟା ଜିନିଷ ଜାଣିଦେଲେ ଆଗକୁ ମାନେ ବହୁତ ଭଲ ହିଁ ଖେଳିବା।
0: ତେବେ ଆମ ଶ୍ରୋତାମାନଙ୍କୁ ଟିକେ କହିବେ କି ସେମାନେ କିପରି ଭାବରେ ନିଜର ସ୍କିଲ୍ସକୁ ଆଗକୁ ବଢ଼େଇ ପାରିବେ?
1: ଯେତେବେଳେ ପ୍ରାକ୍ଟିସ୍ କରୁଛନ୍ତି ତାଙ୍କର କୋଚ୍ ଯିଏ ବି ହଉ, ତ ଯେତେବେଳେ ପ୍ରାକ୍ଟିସ୍ ଗ୍ରାଉଣ୍ଡକୁ ଯାଉଛନ୍ତି, ମନ ଧ୍ୟାନ ସେ କରିବାର କଥା, କିଛି ଟାଇମ୍ ଗ୍ରାଉଣ୍ଡରେ ଯାଉଛନ୍ତି, ହେଲେ ଭଲରେ ଯେମିତିକି ପାସ୍, ପୋଷ୍ଟ, ରିସିଭ୍, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଦୁଇ ଜିନିଷ ବହୁତ ମାନେ ଇମ୍ପୋର୍ଟାଣ୍ଟ। ଆଉ ନିଜ ଫିଟନେସ୍କୁ ମେଣ୍ଟେନ୍ କରିକି ରଖିବା।
0: ଆଜ୍ଞା, ଆପଣ ତ ଜଣେ ଫୁଟବଲ ଖେଳାଳି ଏବଂ ନିଶ୍ଚୟ ଭାବରେ ବାହାରକୁ ଖେଳିବା ପାଇଁ ଯାଇଥିବେ, ତେବେ ସେ ଯାତ୍ରା କେମିତି ଥିଲା? ଏଠିକାର ପରିବେଶ ଆଉ ସେଠିକାର ପରିବେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସେସବୁ କେମିତି ଥିଲା? ଆପଣ ସେଠି କିଛି ପ୍ରକାରର ଆହ୍ୱାନ ବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ କି?
1: ଆମେ ଯୋଉ ଓଡ଼ିଶାରେ ଖେଳୁଛୁ, ବାହାରେ ଗଲେ ମାନେ ବହୁତ ରେସ୍ପେକ୍ଟ ମିଳେ। ଏଇଟା କି ଖାଲି ଜର୍ଣ୍ଣିଂ କରିବା ପାଇଁ କଷ୍ଟ ଲାଗେ। ଟ୍ରେନ୍ ଟିକେଟ୍ ହେଇଥିଲେ ତ ଠିକ, ନହେଲେ ଆମେ ବହୁତ ଷ୍ଟ୍ରଗଲ୍ କରିକି ବି ଯାଉ। ହେଲେ ଗୋଟେ ଡ୍ରିମ୍ ଥାଇକି ଆମେ ଏତେ ଦୂର ଯାଉଛୁ, ଆମେ କିଛି କରିକି ଆସିବୁ, ଆମର ସ୍ୱପ୍ନ ଥାଏ କି ଆମେ ଜିତିକି ହିଁ ଆସିବୁ। ତ ଆମେ ବାହାରକୁ ମୁଁ ବହୁତ ଷ୍ଟେଟ୍ ଯାଇଛି, ଗୋଆ ହେଲା, ପୁନେ ହେଲା, ଦିଲ୍ଲୀ ହେଲା, ମୁମ୍ବାଇ, ମହାରାଷ୍ଟ୍ର, ତ ସବୁ ଜାଗାର ଲୋକମାନଙ୍କର ସହିତ ଦେଖା କରିବା, ସମସ୍ତଙ୍କର ଭାଷା ଅଲଗା ଅଲଗା ପ୍ରକାର ନା, ସେଥିପାଇଁ ମାନେ ସବୁକିଛି ସେପଟେ ମାନେ ବହୁତ ଭଲ ହିଁ ରେସ୍ପେକ୍ଟ ମିଳେ। ଖାସ କରି ତ ମୁଁ ଗୋଆର ଲୋକମାନଙ୍କୁ କହିବି, ମାନେ ବହୁତ ରେସ୍ପେକ୍ଟ ଦିଅନ୍ତି, ସେଇଠିର ଖାଇବା, ସେଇଠିର ମାହୋଲ ବହୁତ ଭଲ।
0: ଆଜ୍ଞା, ତେବେ ପ୍ରତ୍ୟେକ ଯାତ୍ରାର କିଛି ନା କିଛି ସ୍ମୃତି ଥାଏ ଯାହା ସାରା ଜୀବନ ମନେ ରହିଯାଏ, ଜୀବନରେ ଯାହା ଅପ୍ରତ୍ୟାଶିତ ଭାବରେ ପ୍ରକାଶ ପାଇଥାଏ, ସେହି ମୁହୂର୍ତ୍ତ ସବୁଦିନ ପାଇଁ ରହିଯାଏ। ତେବେ

0: ଆପଣ ଆମ ଶ୍ରୋତାବନ୍ଧୁମାନଙ୍କ ସହ ଏମିତି କିଛି ମୁହୂର୍ତ୍ତ କିମ୍ବା ଘଟଣା ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ରହିଛନ୍ତି?
1: ମୁଁ ମୋର ବିଷୟରେ କହୁଛି କି ମାନେ ମୁଁ ଯେତେବେଳେ ୟୁନିଭର୍ସିଟି ଖେଳିବା ପାଇଁ ଗଲି ମୋ କଲେଜ ତରଫରୁ, ସେତେବେଳେ ଗୋଟେ ସାଙ୍ଗମାନେ ଥାନ୍ତି ତ ବହୁତ ଭଲ ଲାଗେ, ଗେଟ୍ ଟୁଗେଦର ପୁରା ସମସ୍ତେ ସାଙ୍ଗରେ ଥାନ୍ତି ତ ଜର୍ନିଂ କରିବା ପାଇଁ ବି ଟାଇମ୍ ମାନେ ଜର୍ନିଂ ଟାଇମ୍ରେ ଟାଇମ୍ ବି ଜଣାପଡ଼େନି, ମାନେ ସାଙ୍ଗମାନଙ୍କ ସହିତ ଏନ୍ଜୟ କରିକି ଯାଉ। ଆଉ ତାପରେ ମାନେ ତାପରେ ସେଇଠି ଯେତେବେଳେ ମାନେ ଜର୍ନିଂ ହଁ କଷ୍ଟ ଲାଗେ କି ଏଇଟା କି ଟିକେଟ୍ ହେଇନଥିବ, ମୁଁ ତ ମାନେ କ'ଣ ଟିକେଟ୍ ହେଇନଥିଲା, ଆମେ ପୁରା ସେଇ ଗେଟ୍ ପାଖରେ ବସି ବସି ଆସିଥିଲୁ। ବହୁତ ଷ୍ଟ୍ରଗଲ, ବହୁତ କିଛି ବି ମ୍ୟାନେଜ୍ କରିବାକୁ ପଡ଼େ ଗୋଟେ ପ୍ଲେୟର୍କୁ।
0: ଆଜ୍ଞା, ତେବେ ଆପଣ ବହୁତ ଚ୍ୟାଲେଞ୍ଜେସ୍ର ସମ୍ମୁଖୀନ ହୋଇଥିବେ।
1: ହଁ, ମୁଁ ମୋ ଲାଇଫ୍ରେ ମାନେ ବହୁତ ମାନେ ଷ୍ଟ୍ରଗଲ୍ କରିଛି, ଆଉ ମୋର ସ୍ୱପ୍ନ କି ମୁଁ ଏଇଟା କରିବି ମାନେ କରିବି, ଗୋଟେ ଜିତ୍ ହେବାର ବି ବହୁତ ଜରୁରୀ ନା, ନ ଥିବ ସେଇ ଜିନିଷ ତ ଆମେ କିଛି କରିପାରିବାନି।
0: କୁହନ୍ତି ନା, ଇଫ୍ ଦେର୍ ଇଜ୍ ଏ ୱିଲ୍ ଦେର୍ ଇଜ୍ ଏ ୱେ। ଯଦି ଆପଣଙ୍କ ମନରେ ଜିତ୍ ଅଛି ଗୋଟେ ଜିନିଷ କରିବା ପାଇଁ, ତେବେ କୌଣସି ନା କୌଣସି ଭାବରେ ସେ ଜିନିଷ ପାଇଁ ରାସ୍ତା ଖୋଲିଯାଏ। ଏ ତ ଗଲା ଅଭୁଲା ସ୍ମୃତିର କଥା। ଆପଣ ଯେତେବେଳେ ଏହି ଖେଳ ଜଗତକୁ ଆସିଲେ, ଆପଣ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥିବେ। ପ୍ରତ୍ୟେକ ଯାତ୍ରାରେ ସଂଘର୍ଷ ରହିଛି, ଆର୍ଥିକ ସମସ୍ୟା ଠାରୁ ଆରମ୍ଭ କରି ସହାୟତାର ଅଭାବ ପର୍ଯ୍ୟନ୍ତ। ତେବେ ଜଣେ ଫିମେଲ୍ ଫୁଟବଲ ଖେଳାଳି ଭାବରେ ଆପଣ କଣ ସବୁ ବାଧାବିଘ୍ନ ସମ୍ମୁଖୀନ ହୋଇଛନ୍ତି, ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ କହନ୍ତୁ।
1: ମୁଁ ଗୋଟେ ମାନେ ଗରିବ ଘରର ଛୁଆ, ତ ମନି ପ୍ରୋବ୍ଲେମ ହଉଥିଲା, ବହୁତ ଖାଇବାର ବି ପ୍ରୋବ୍ଲେମ ହଉଥିଲା, ବଟ୍ ସବୁ କିଛି ମ୍ୟାନେଜ୍ କରିବାର ପଡୁଥିଲା। ଗୋଟେ ପ୍ଲେୟାର ଖାସ କରିକି ତ ଫୁଟବଲ ପ୍ଲେୟାର ମାନଙ୍କୁ ବହୁତ କହନ୍ତି କି ମାନେ କ'ଣ କାହାର ଫ୍ୟାମିଲିରେ ଆକ୍ସେପ୍ଟ କରନ୍ତିନି, ଏମିତି ଖେଳିବ ସେମିତି ଖେଳିବ, ପୁଅ ପିଲା ଥିବେ, ଛୋଟ ହାଫ୍ ପ୍ୟାଣ୍ଟ ପିନ୍ଧୁଛ, ଇନିକର ସବୁ ପିନ୍ଧୁଛ, ତ ସେସବୁ ମାନେ ଆଭଏଡ୍ କରିକି ମୁଁ କହିଲି ନା ମୋତେ କିଛି କରିବାର ଅଛି, ତ କିଛି କରିବାର ଅଛି ତ ମୋତେ କିଛି ସହିବାକୁ ବି ପଡ଼ିବ, ତ ସେସବୁ ମୁଁ ଚୁପ୍ ହେଇକି ମୁଁ ମୋର ନିଜର କାମ କରିଲି, ଯେମିତି ମୁଁ ଆଗରେ ମୋର କିଛି ଡ୍ରିମ୍ ସକ୍ସେସ୍ ହେବ। ତ ଆଜି ମୁଁ ଏତେ ଷ୍ଟ୍ରଗଲ୍ କରିଛି, ଆଉ ଏତେ ଷ୍ଟ୍ରଗଲ୍ କରିକି ଆସିଛି, ମୋର ମନି ପ୍ରୋବ୍ଲେମ୍ ବି ବହୁତ ହଉଥିଲା କି ପ୍ରୋବ୍ଲେମ୍ ହଉଥିଲା, ବଟ୍ ଏମିତି ନାହିଁ କି ଖାଇବାର ମିଳୁନଥିଲା, ହଉଥିଲା, ବଟ୍ ଯେମିତି କି ସାଙ୍ଗମାନଙ୍କର ପାଖରେ ଯେତିକି ମାନେ ଯେତିକି ପଇସା ଥାଏ ତାଠୁ ମୋର କମ୍ ଥିଲା, ବଟ୍ ଗୋଟେ ଇଚ୍ଛା ଥାଏ ନା ଗୋଟେ ମାନେ କିଛି ଗୋଟେ କରିବା ପାଇଁ, ଏଇଠି ମୁଁ ଖେଳିବା ପାଇଁ ଯାଉଛି ତ ମୋତେ ଏଇଟା କିଣିବାର ଅଛି କି କିଛି ବି କରିବାର ଅଛି, ତ ସେମିତି ଟିକେ ପ୍ରୋବ୍ଲେମ୍ ହଉଥିଲା, ବଟ୍ ମୋର ଘର ସିଚୁଏସନ୍ ମୁଁ ଜାଣିଥିଲି, କହିକି ମୁଁ ମ୍ୟାନେଜ୍ କରୁଥିଲି କି ମୁଁ ନା ମୋର ମା ବାପା କୋଉଠୁ ପାଇବେ, ମୋତେ ବି ମ୍ୟାନେଜ୍ କରିବାର ଅଛି କହିକି ମୁଁ 100 ଟଙ୍କା ହଉ 200 ଟଙ୍କା ହଉ ମୁଁ ମାନେ ଖର୍ଚ୍ଚ କରୁନଥିଲି, ଠିକ ସେ ରହୁଥିଲେ। ଆଜି ସେଇ ଷ୍ଟ୍ରଗଲ୍ କରିକି ଆଜି ମୁଁ ମୋର ଜବ୍ ବି ସକ୍ସେସ୍ ହେଇଯାଇଛି।
0: ଏହା ତ ବହୁତ ଭଲ କଥା, ଆମେ ସମସ୍ତେ ଆପଣଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆଗକୁ କାମନା କରୁଛୁ। ତେବେ କୌଣସି ସ୍ଥାନରେ ପହଞ୍ଚିବା ପାଇଁ ସ୍ୱପ୍ନ ନିତାନ୍ତ ଜରୁରୀ, ଆପଣ କେଉଁ କ୍ଲବ କିମ୍ବା ଜାତୀୟ ଦଳ ପାଇଁ ଗୋଟିଏ ଦିନ ଖେଳିବା ପାଇଁ ସ୍ୱପ୍ନ ଦେଖୁଛନ୍ତି?
1: ମୋର ସ୍ୱପ୍ନ ଥିଲା କି ମୁଁ ଷ୍ଟେଟ୍ ଲେବୁଲରେ ଖେଳିବି, ମୁଁ ନିଜକୁ ଚ୍ୟାଲେଞ୍ଜ କରିଥିଲି, ମୋ ଫ୍ୟାମିଲିକୁ ଚ୍ୟାଲେଞ୍ଜ କରିଥିଲି, ମୋର କୋଚେସକୁ ବି ଚ୍ୟାଲେଞ୍ଜ କରିଥିଲି, ମୁଁ ଦିନେ ନା ଦିନେ ଖେଳିବି। ବହୁତ ମାନେ ମୋର ସାଙ୍ଗମାନେ ଥିଲେ ନା, ସେ ଆମେ ମାନେ ଆଗ ମାନେ ସେମାନେ ଆଗରେ ଖେଳିଲେ, ତ ମୋତେ ବହୁତ ଲୋକ କହିଲେ ସେ ଖେଳି ପାରୁଛନ୍ତି ତମେ କ'ଣ ପାଇଁ ଖେଳି ପାରିବନି, ତ ସେଥିପାଇଁ ମୋର ଆଉ ମାନେ ଗୋଟେ ଜେଲେସ୍ ଫିଲ୍ ଥାଏ ନା କି ସେ କରିପାରୁଛି ମୁଁ କାହିଁକି କରିପାରିବିନି, ସେଥିପାଇଁ ମୁଁ ମାନେ ମୋର ଡ୍ରିମ୍କୁ ମୁଁ ଗୋଟେ ଜାଗା ରଖିଲି, ମୋର ଫ୍ୟାମିଲିକୁ ଗୋଟେ ଜାଗା ରଖିଲି, ଆଉ ମୁଁ ସମ୍ବଲପୁରରେ ବଳରାମ ସାର ମଟାରି ସାରଙ୍କ ପାଇଁ ମୁଁ ଖେଳିଲି, ଏଇଠି କିଛି ବର୍ଷ ରହିକି ମୁଁ ବାହାରେ ଯାଇକି ମୁଁ ରହିଲି ଭୁବନେଶ୍ୱରରେ, ତ ମୋର ଡ୍ରିମ୍ସ ଥିଲା କି ମୁଁ ଷ୍ଟେଟ୍ ଲେବୁଲରେ ଖେଳିବି, ଖେଳିକି ମୋର ଇଣ୍ଟରନ୍ୟାସନାଲ ଲେବୁଲରେ ବି ମାନେ ଡ୍ରିମ୍ ଥିଲା, ଇଣ୍ଟରନ୍ୟାସନାଲ ଲେବୁଲରେ ମୁଁ ଖେଳିପାରିଲିନି, ଆଉ ମୋର ଷ୍ଟେଟ୍ ଲେବୁଲରେ ଖେଳିଲି, ଯେମିତି କଲେଜ ତରଫରୁ ଖେଳିଲି, ସ୍କୁଲ ତରଫରୁ ଖେଳିଲି, ସେଇସବୁ ଖେଳିଲି, ବଡ଼ ବଡ଼ ଆମର କ୍ଲବ ମାନେ OFC ଆମର ଯେମିତି ଓମେନ୍ସ ଲିଗ୍ ହୁଏ, ବଡ଼ ଲିଗ୍ ଆମ ଓମେନ୍ସ ମାନଙ୍କର ଟୁର୍ଣ୍ଣାମେଣ୍ଟ, ଫୁଟବଲର ବଡ଼ ଟୁର୍ଣ୍ଣାମେଣ୍ଟ, ସେଇ ଟୁର୍ଣ୍ଣାମେଣ୍ଟ ମୁଁ ଖେଳିଲି, ଯେଉଁଟା ମୋର ସ୍ୱପ୍ନ ଥିଲା ମୁଁ ସେଇସବୁ କରିଲି, ବଟ୍ ମୁଁ ଇଣ୍ଟରନ୍ୟାସନାଲ ଖେଳିପାରିଲିନି, ତ ମୁଁ ଏବେ ବି ଚାହେ କି ହଁ ଖେଳିବି, ବଟ୍ ଏବେ ମୋର ଜବ୍ ହେଇଯାଇଛି ତ ଆମର ମାନେ ଜବ୍ ପିଲାକୁ ଆଉ ମାନେ କ୍ୟାମ୍ପ ଫ୍ୟାମ୍ପ ଡାକନ୍ତିନି।
0: ଆଜ୍ଞା, ତେବେ ଆପଣଙ୍କ ଖେଳ ହିଁ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ବିଶ୍ୱାସକୁ ପ୍ରତିଫଳିତ କରିଥାଏ, ତେବେ ଆପଣ ଆମ ଯୁବ ସମାଜକୁ କି ବାର୍ତ୍ତା ପ୍ରଦାନ କରିବାକୁ ଚାହୁଁଛନ୍ତି, କୋଉ ପ୍ରକାର ମୂଲ୍ୟବୋଧ ଦେଇ ପ୍ରୋତ୍ସାହିତ କରିବାକୁ ଚାହିଁବେ?
1: ମୁଁ ତ କହିବାକୁ ଚାହୁଁଛି ମାନେ ସମସ୍ତଙ୍କ

0: ଅଲଗା ଅଲଗା ମାନେ ଇଚ୍ଛା ଥାଏ ନା, କିଏ କ'ଣ କରିବ, କିଏ ଫୁଟବଲ ଖେଳିବ, କିଏ ହକି ଖେଳିବ, ତ ମୁଁ ତ ଆମ ଗରିବ ପିଲା ହିଁ ବେଶୀ ଫୁଟବଲ ହକି ଏଇସବୁ ଖେଳନ୍ତି, ତ ମୁଁ ଚାହିଁବି କି ଆଜିକାଲି ମାନେ ସରକାର ମାନେ ଏତେ ଡେଭଲପମେଣ୍ଟ କରିଦେଲାଣି କି ମାନେ ଆଗକୁ କିଛି ପ୍ରୋବ୍ଲେମ ହେବନି। କାହା ଆଗରୁ ତ ମାନେ ସୁ ସକ୍ସ ମାନେ ମିଳୁନଥିଲା, ନିଜେ କିଣିବାକୁ ପଡ଼ୁଥିଲା, ତ ଫ୍ୟାମିଲି ପ୍ରୋବ୍ଲେମ ଥିଲେ ତ ଘରେ କହିବା ପାଇଁ ବି ଡର ଲାଗୁଥିଲା, ତ ଏବେ ତ ସେଇ ସରକାର ସବୁ ବି ଦଉଛନ୍ତି, ତ ଯାହାକୁ ବି ଇଚ୍ଛା ଅଛି, କିଛି ଇଣ୍ଟରେଷ୍ଟ ଅଛି, ତ କିଛି କରିବା ପାଇଁ କିଛି ଜାଗାକୁ ଯିବାର ପଡ଼େ ନା, ତ ଖୋଜି ଖୋଜି ଆମକୁ ସେ ଜାଗାକୁ ଯିବାକୁ ପଡ଼ିବ। ହେଲେ ଖେଳିବାର ଇଚ୍ଛା ଅଛି ତ ପୁରା ଖେଳ ସହିତ ପାଠ ବି ଦରକାର, ବଟ୍ ଲେକିନ୍ ଖେଳିବାର ଚାହୁଁଛନ୍ତି ତ ଏମିତି ଖେଳନ୍ତୁ କି ଯେମିତି କି ଗୋଟେ ଜାଗାରେ ନିଜ ଇମେଜକୁ ଭଲ ଜାଗାରେ ରଖି କି ଖେଳ ପ୍ରତି ମାନେ ଗୋଟେ ଥାଏ ନା ଗୋଟେ ଏନ୍ଜୟ ମୋମେଣ୍ଟ, ପୁରା ଖେଳକୁ ଏନ୍ଜୟ କରିକି ପୁରା ଖେଳନ୍ତୁ। ଇଚ୍ଛା ଅଛି, ଇଚ୍ଛାକୁ ଆମେ ଯାହାର ଫ୍ୟାମିଲି କହନ୍ତି କି ନା ତୁ ଏଇଟା ଖେଳିବୁ ସେଇଟା ଖେଳିବୁ, ସେଇଟା ହିଁ ଆମ ମା ବାପାର ବି ଗୋଟେ ଭୁଲ ହୋଇକି ହଁ ଛୁଆର ଯୋଉଟା ଇଣ୍ଟରେଷ୍ଟ ସେଇଟା କରିବାର ଜରୁରୀ। ତ ମୁଁ ଚାହୁଁଛି କି ମୁଁ ତ ଖାସ କରି ଚାହିଁବି କି ଆମର ବହୁତ ପିଲା ଏବେ ବାହାରୁଛନ୍ତି ଜୁନିୟର ଛୁଆମାନେ ଆମ ସମ୍ବଲପୁର ଡିଷ୍ଟ୍ରିକ୍ଟରେ, ତ ମୁଁ ଚାହୁଁଛି କି ତାଙ୍କୁ କିଛି ହେଲ୍ପ କରନ୍ତୁ ଆମର ଏଇଠିର ସରକାର ସବୁ ବି, ମାନେ ଯେମିତି ପୁଅମାନଙ୍କୁ ମାନେ କିଛି ତାଙ୍କ ପାଇଁ ଗୋଟେ କ୍ଲବ ଅଛି, ତ କିଛି କରିବା ପାଇଁ ବି ତ ଗୋଟେ ଝିଅମାନଙ୍କର ବି ସେମିତି ଇଣ୍ଟରେଷ୍ଟ ବଢ଼ୁକି ଏଇଠିର ଲୋକମାନଙ୍କର, ଝିଅମାନେ ବି ଏଇଠି ଗୋଟେ ଜାଗାରେ ରହିକି ଯେମିତି ପ୍ରାକ୍ଟିସ କରିବେ ତାଙ୍କର ଆଉ ଟିକେ ଇଣ୍ଟରେଷ୍ଟ ବଢ଼ିବ। ଗୋଟେ ଇଣ୍ଟରେଷ୍ଟ ବଢ଼ିବା ପାଇଁ ଗୋଟେ ପ୍ଲେୟାରକୁ ଭଲ ଜର୍ସି ଦରକାର, ଭଲ ସୁଜ୍ ଦରକାର, ତାହେଲେ ଆଉ ଟିକେ ତାକୁ ମାନେ ଆଉ ଟିକେ ଇଣ୍ଟରେଷ୍ଟ ଲାଗିବ କି ତାକୁ ବି ଖୁସି ଲାଗିବ କି ହଁ ମୁଁ ଖେଳିବି କହିକି ଆଉ ଟିକେ ତାର ଇଚ୍ଛାଟା ବଢ଼ିବ।
1: ଆଜ୍ଞା, ତେବେ ଆପଣଙ୍କ ଯାତ୍ରା ଏବଂ ଅନ୍ତଃଦୃଷ୍ଟି ଆମ ସହିତ ବାଣ୍ଟିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣଙ୍କ କାହାଣୀ ନିଶ୍ଚିତ ଭାବରେ ଆମ ଯୁବଶ୍ରୋତାମାନଙ୍କର ସୃଜନଶୀଳତାକୁ ଅନ୍ୱେଷଣ କରିବାରେ ପ୍ରେରଣା ଦେବ। ଆପଣଙ୍କୁ ଶୁଭବିଷ୍ୟତର ଶୁଭକାମନା ଦେଇ ବିଦାୟ ନେଉଛୁ। ନମସ୍କାର।
2: ଶୁଣୁଥିଲେ ଫୁଟବଲ ଖେଳାଳି କାମିନୀ ମୁଣ୍ଡାଙ୍କ ସହିତ ସାକ୍ଷାତକାର। ଶ୍ରୋତାବନ୍ଧୁ, ଆଜି ଆଉ ଗୋଟିଏ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ, ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଆମ ଗହଣରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କି ଭିନ୍ନ ଭିନ୍ନ ଡିଜାଇନ୍ର ଡ୍ରେସ୍ ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି। ଆପଣ ପୋଲକା ଡଟ୍ ବା ବବି ପ୍ରିଣ୍ଟ ବିଷୟରେ ତ ନିଶ୍ଚୟ ଶୁଣିଥିବେ, କେବେ ନା କେବେ ଏ ଡିଜାଇନ୍ର କପଡ଼ା ମଧ୍ୟ ପିନ୍ଧିଥିବେ। ପୋଲକା ଡଟ୍ ବା ବବି ପ୍ରିଣ୍ଟର ଡ୍ରେସ୍ କେହି ପିନ୍ଧିଥିବା ଦେଖିଲେ ଆମ ମନ ଆପେ ଆପେ କହିଯାଏ ଯେ କେତେ ସୁନ୍ଦର ଦେଖାଯାଉଛି। କିନ୍ତୁ ଶ୍ରୋତାବନ୍ଧୁ, ଥରେ ଭାବନ୍ତୁ ତ, ପୋଲକା ଡଟ୍ ଭଳିଆ କିଛି ଦାଗ ଯଦି ଆମେ କାହା ଶରୀରରେ ଦେଖୁ ତାହେଲେ ଆମ ମନରେ କେମିତି ଭାବନା ଆସେ? ସେ ଯେଉଁ ଧଳା ରଙ୍ଗର ଦାଗ, ତାକୁ ସାଧାରଣତଃ ଭିଟିଲିଗୋ ବା ଧଳା ଛଉ ବୋଲି କୁହାଯାଏ। ଶ୍ରୋତାବନ୍ଧୁ, ଏଇ ଛଉର କଥା ମୁଁ ଏଥିପାଇଁ କହୁଛି କାରଣ ଆଜି ହେଉଛି ବିଶ୍ୱ ଭିଟିଲିଗୋ ଦିବସ। ଭିଟିଲିଗୋ ଏକ ପ୍ରକାର ଚର୍ମ ବ୍ୟାଧି, ଅଟୋ ଇମ୍ୟୁନ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଠାରେ ରୋଗ ପ୍ରତିରୋଧକ କୋଷ ଭୁଲ ବଶତଃ ଶରୀରର ସୁସ୍ଥ ଟିସ୍ୟୁ ଉପରେ ଆକ୍ରମଣ କରନ୍ତି, ଯାହାଫଳରେ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଚର୍ମକୋଷର ମେଲେନୋସାଇଟ୍ ନଷ୍ଟ ହୋଇଯାଏ ଏବଂ ଏହି କାରଣରୁ ଶରୀରରେ ମେଲାନିନ୍ର ଉତ୍ପାଦନ ହ୍ରାସ ପାଇ ଚର୍ମ ତା'ର ପ୍ରାକୃତିକ ରଙ୍ଗ ହରାଇଥାଏ। ଏପରି ପରିସ୍ଥିତିରେ ଶରୀରର ବିଭିନ୍ନ ଅଙ୍ଗରେ ଧଳା ରଙ୍ଗର ଦାଗ ଦେଖାଯିବ ଆରମ୍ଭ କରେ। ଜୀବନକାଳ ମଧ୍ୟରେ ଯେକୌଣସି ବୟସରେ ବି ଏହି ରୋଗ ଦେଖିବାକୁ ମିଳିଥାଏ। ଏହି ଦାଗ ଗୁଡ଼ିକ ସମତଳ ଥାଏ।

ତାହେଲେ ସାଧାରଣତଃ ଏହି ଦାଗ ଗୁଡ଼ିକର ଆକୃତି ନିର୍ଦ୍ଦିଷ୍ଟ ନଥାଏ। ଭିଟିଲିଗୋର ଲକ୍ଷଣ ଗୁଡ଼ିକ ହେଲା, ଭିଟିଲିଗୋ ସାଧାରଣତଃ ପ୍ରଥମେ ମୁହଁ, ହାତ ଏବଂ ପାଦରେ ଦେଖାଯାଏ। ଏହି ଧଳା ଦାଗ ଯୋଗୁଁ ଚର୍ମରେ କୌଣସି ପ୍ରକାର ଉତ୍ତେଜନା, ଯନ୍ତ୍ରଣା, ଶୁଷ୍କତା କିମ୍ବା ଅନ୍ୟ କୌଣସି ସମସ୍ୟା ହୁଏ ନାହିଁ, ତଥାପି ଦାଗ ଯୁକ୍ତ ସ୍ଥାନରେ କୁଞ୍ଚନ ହେବା ସ୍ୱାଭାବିକ। ଏହି ରୋଗ ହେବା ମାତ୍ରେ ଆଖି ଏବଂ ମୁଣ୍ଡର କେଶ ଝଡ଼ିବାକୁ ଲାଗେ। ଥାଇରଏଡ଼୍ ଏବଂ ଆଡ୍ରିନାଲ୍ ଗ୍ରନ୍ଥି ସମସ୍ୟା ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏହାର ଚିକିତ୍ସା ପାଇଁ ଅନେକ ଆଧୁନିକ ପଦ୍ଧତି ଉପଲବ୍ଧ, ଯେପରିକି ଲେଜର୍, ଫୋଟୋଥେରାପି, ମେଲେନୋସାଇଟ୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ, ଡିପ୍ ପିଗମେଣ୍ଟେସନ୍ ଥେରାପି, ଲାଇଟ୍ ଥେରାପି ଏବଂ ସ୍କ୍ରିନ୍ ଗ୍ରାଫ୍ଟିଂ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ବହୁ ସଂଖ୍ୟକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇଯାଆନ୍ତି, କିନ୍ତୁ ଆଜି ବି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଧଳା ଦାଗ ହେଉଛି କୁଷ୍ଠ ରୋଗ, ଯାହାକି ସ୍ପର୍ଶ ଦ୍ୱାରା ବିସ୍ତାର ହୁଏ। କିନ୍ତୁ ଶ୍ରୋତାବନ୍ଧୁ, ଏହା ଆଦୌ ଠିକ୍ କଥା ନୁହେଁ। ଏହା ଏକ ଅସ୍ପୃଶ୍ୟ ରୋଗ ନୁହେଁ। ଆଜିର ଦିବସରେ ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଭିଟିଲିଗୋ ଏକ ସାଧାରଣ ଚର୍ମରୋଗ ବୋଲି ସମାଜକୁ ବାର୍ତ୍ତା ବିସ୍ତାର କରିବା ଉଦ୍ଦେଶ୍ୟ। ସ୍ପର୍ଶ ଦ୍ୱାରା, ଏକାଠି ରହିବା, ଖାଇବା ପିଇବା ଦ୍ୱାରା, ସାମାଜିକ ସଂଯୋଗ ସ୍ଥାପନ ଦ୍ୱାରା ମଧ୍ୟ ଏହା ବିସ୍ତାର ହୋଇନଥାଏ। ଉଭୟ ମେଡ଼ିକାଲ ଏବଂ ସର୍ଜିକାଲ ମାଧ୍ୟମରେ ଏହାର ଚିକିତ୍ସା ଉପଲବ୍ଧ। ଶ୍ରୋତାବନ୍ଧୁ, ଆପଣମାନେ ଆଜି ସମ୍ବିଧାନ ହତ୍ୟା ଦିବସ, ଭିପି ସିଂଙ୍କ ଜନ୍ମବାର୍ଷିକୀ ଏବଂ ବିଶ୍ୱ ଭିଟିଲିଗୋ ଦିବସ ବିଷୟରେ ତ ଶୁଣିଲେ। ଏବେ ଶୁଣିନେବ ଆଉ ଗୋଟିଏ ଗୀତ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଉତ୍ତମ ସିଂ, କଥାଚିତ୍ର ଦିଲ୍ ତୁ ପାଗଲ ହେ।

0: ପ୍ରତିଯୋଗିତା 2026 ସତେଇଶଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗ ନେଲେ ପାଖାପାଖି 630 ଜଣ ଖେଳାଳି। ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଆଉ ଶ୍ରୀଲଙ୍କା ଏ ଭିତରେ କ୍ରିକେଟ୍ ସିରିଜ୍ର ପହିଲା ଟେଷ୍ଟ ମ୍ୟାଚ୍। ଆଉ ମୌସୁମୀ ପ୍ରଭାବ ଏବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନେ ଧୁକାଗୋଟି ସାଙ୍ଗେ ବର୍ଷା ହେବାର ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲୋକସଂଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଶୁଣିବେ ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ୱାର୍ଲ୍ଡ କପ୍ର ଅପ୍ଟ୍ୟୁବ୍ ଧାରା ବିବରଣୀ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ଆପ୍ଲିକେସନ୍ ମାଧ୍ୟମରେ ଆପଣମାନେ ଶୁଣିପାରିବେ। ରାତି 7:25 ସମ୍ବଲପୁରୀ ଗୀତ, ରାତି 7:30 ପ୍ରଚାର କରିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବୈଜ୍ଞାନିକ ପଦ୍ଧତିରେ ହରଡ଼ ଚାଷ ସମ୍ପର୍କରେ ଆଦିତ୍ୟ କିରଣ ପଡ଼ିହାରୀଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02 ପ୍ରଚାର କରିବେ ସୁଗମ ସୁନ୍ଦର କାର୍ଯ୍ୟକ୍ରମ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ। ରାତି 8:15 ଆଲୋଚନା ଜାତୀୟ ଜରୁରୀକାଳୀନ ପରିସ୍ଥିତିର ବିଭିନ୍ନ ଦିଗ, ଏ ସମ୍ପର୍କରେ ଆଲୋଚନା କରିବେ ଜଗଦୀଶ ପ୍ରଧାନ। ରାତି 8:30 ପ୍ରଚାର କରିବେ ଶାସ୍ତ୍ର ସଂଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଅଜୟ ପୋହନକର। ରାତି 9:15 ସ୍ପଟଲାଇଟ୍ ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର। ରାତି 9:30 ଶାସ୍ତ୍ର ସଂଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ୟୁନୁସ ହୁସେନ ଖାଁ। ରାତି 10:02 ନାଟକ ପକ୍ଷ ଖୋଲି ଦେ ଆକାଶ ତୋମର, ମୂଳ ତାମିଲ ରଚନା ୟଶୱନ୍ତନ, ହିନ୍ଦୀ ଅନୁବାଦ ହରିଶଙ୍କର, ଓଡ଼ିଆ ଅନୁବାଦ ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରଯୋଜନା କିଶୋର ମହାନ୍ତି। ରାତି 10:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ। ଏ ଥିଲା ଚଳିତ ଅଧିବେଶନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପାଇଁ। 7:30 ସ୍ୱାସ୍ଥ୍ୟ ସୂଚନା, ସେଥିରେ ଶୁଣିବେ କୁକୁର କାମୁଡ଼ା ପାଇଁ କ'ଣ କରିବେ ସମ୍ପର୍କରେ କହିବେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ। 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ସାମୁଦ୍ରିକ ପ୍ରଦୂଷଣ ଏବଂ ତାହାର ପ୍ରଭାବ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ମହମ୍ମଦ ଅଜିଜ।

କେତେଟା ଓଡ଼ିଆ ଲଘୁ ସଙ୍ଗୀତ ଶୁଣୁଥିଲେ। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଆକାଶବାଣୀ ସମ୍ବଲପୁର ଆପ୍ଲିକେସନ ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରହିବ। ମିଡିୟମ ୱେଭ୍ରେ ଶୁଣନ୍ତୁ। ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ୱାର୍ଲ୍ଡକପ୍ର ଅପ୍ ଟ୍ୟୁବ୍ ଧାରା ବିବରଣୀ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ମହିଳା ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡ କପ୍ର ଅପ୍ଟ୍ୟୁବ୍ ଧାରାବିବରଣୀ ଶୁଣୁଛନ୍ତି। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ

0: ସେ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଂ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଚାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୂଆଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶ

0: ସ୍ୱରଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋହାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜିକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ପୂର୍ବାହ୍ନ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-8125 ନମ୍ଘରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ଘରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-8125 ନମ୍ଘରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଏକ ଷ୍ଟେଟମେଣ୍ଟ ଦେନେ କି କୋଶିଶ କରେ କି କିସ୍ ତରିକେ ସେ ଆଇସିସି

ଏତେବେଳେ ଯାହା କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରଖସ୍ତ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ଶିଶୁବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଳିବା ମାହାଲିଆ ସ୍କୁଲ ବ୍ୟାଗ। ଆଉ ଘୋଷଣା ହେଲା 2023 ଆଉ 2024 ବର୍ଷର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ପୂରା ଖବର। ଭାରତର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତିକେ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସର 25 ତାରିଖ ଭାରତୀୟ ସମ୍ଭିଧାନ ଲାଗି ଅମର୍ଯ୍ୟାଦା ଦେଖାଇକରି ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ବାବଦେ ଶୁଣନ୍ ଗୋଟିଏ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସ ମର୍ଯ୍ୟାଦା ହାନି କରିଥିବା 1975 ମସିହାର ସେ ଦିନକେ ସୁର ପକାଇକରି ଆଜି ଦେଶର ଚାରିକୋତି ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତାକେ କଳା ଦିବସ ହିସାବେ ନେଇକରି ଆଜିର ଦିନେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦା ହାନି କରାଯିବାର ସହିତ ଲୋକମାନଙ୍କର ମୌଳିକ ଅଧିକାର ସେସ୍ କରାଯାଇଥିଲା ବୋଲି କହିଛନ୍। ଇ ସମୟଥି ଗଣମାଧ୍ୟମର ସ୍ୱାଧୀନତାକେ ବିଲ୍ ଛଡ଼େଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଆଉ ସାଧାରଣ ନାଗରିକଙ୍କୁ ଜେଲ୍ଥି ବନ୍ଦୀ କରିକି ରଖାଯାଇଥିଲା। ଏ ସମୟଥି ପ୍ରକୃତି ହିସାବେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଲୋକମାନେ ଇହାଦେ ବିଲ୍ ଭାରତୀୟ ଗଣତନ୍ତ୍ରର ସବୁନୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକେ ସୁରକ୍ଷିଛନ୍। ଦେଶ ଉପରେ ଯେନ୍ତା ହିସାବେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ସେଟା କ୍ଷମତାର ଅପବ୍ୟବହାର ଆଉ ଏକଛତ୍ରବାଦର ଗୋଟିଏ ଫଟିକ୍ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ କହିଛନ୍, ଆଜିର ଦିନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକେ ପୂରାପୂରି ବିପର୍ଯ୍ୟୟ କରିକି ସାଧାରଣ ନାଗରିକମାନଙ୍କର ମୌଳିକ ଅଧିକାରକେ ହାନି କରିଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏ ଆଘାତକେ ସୁର୍ତା କରବାର ଆଉ ନିଜର ସାମ୍ବିଧାନିକ ଅଧିକାର ଲାଗି ସବୁ ନାଗରିକଙ୍କୁ ସତର୍କ ଓ ସଚେତନ କରବାର ଉଦ୍ଦେଶ୍ୟଟି ଏ ଦିବସ ପାଳନ କରାଯାଉଛି। ଆସୁନ୍, ଆଜିର ଦିନେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଉ ସାମ୍ବିଧାନିକ ଶ୍ରେଷ୍ଠତାକେ ଅକ୍ଷୁର୍ଣ୍ଣ ରଖବା ଲାଗି ସଂକଳ୍ପବଦ୍ଧ ହେମା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ସୁପ୍ରୀତି ମିଶ୍ର।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 135 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାର୍କେ ଆଉ 3 ଦିନ ବାକି ରହିଛି। ରାଜ୍ୟ ଗଲାକାଲି ତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜନ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ଥିବାର କାମକେ ଆଇବା 28 ତାରିଖ ଭିତରେ ଶେଷ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ଐତ୍କା ବରଖସ୍ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ଗୋଟିଏ ଜରୁରୀ ଅଗ୍ନି ନିରାପତ୍ତା ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଡକ୍ଟର ମହାଲିଂ ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ ଅଲଗା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତାର ଇହାଦେର ସ୍ଥିତି, ତାର ଆବଶ୍ୟକତା ଆଉ ଆଘନୁ ଦିଆଯାଇଥିବା ନିର୍ଦ୍ଦେଶର ପାଳନ ବାଦେ ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍, ରୋଗୀମାନଙ୍କ ସୁରକ୍ଷାକେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍। ହେଥିର୍ଲାଗି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କେ ନିଆଲିଭା ଯନ୍ତ୍ରମାନଙ୍କର ନିୟମିତ ଯାଞ୍ଚ, ଧାରିଜ ହୋଇଥିବା ସୁରକ୍ଷା ମାନଦଣ୍ଡକେ କଡ଼ାକଡ଼ି ଭାବେ ପାଳନ କରବାର୍କେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଶିଶୁ ବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀଙ୍କୁ ମାହାଲିଆ ସ୍କୁଲ ବ୍ୟାଗ୍ ଦିଆଯିବା। ଏ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ତରଫ ଚିଠି ଜରିଏ ଜଣାଇ ଦିଆଯାଇଛି। ବ୍ଲକ ସ୍ତରଠି ଓସିକ୍ ତରଫ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବା। ପ୍ରକ୍ରିୟାକେ ଜଲ୍ଦି ଶେଷ କରବା ଲାଗି ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ତରଫ ନିର୍ଦ୍ଦେଶ ଦିଆଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର। ଭୁବନେଶ୍ୱର ସଂସ୍କୃତି ଭବନ ପରିସରନ ଆଜ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଛା ହୋଇଥିବା କଳାକାରମାନଙ୍କ ନାଁ ଘୋଷଣା କରିଛନ୍। 2023 ବର୍ଷ ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ୱାଇଫ୍ କି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସ୍ୱିଟ୍ ହାଉସ୍ୱାଇଫ୍ର ଅଭିନେତ୍ରୀ ନୟନା ଦାସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବର୍ଷ ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଜ୍ୟେଷ୍ଠ ମାସର ଉଜ୍ଜଲପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ ରୁକ୍ମିଣୀ ହରଣ ଆଉ ବିବାହ ଉତ୍ସବ ନୀତି କରାଯାଉଛି। ଏହି ନୀତି ଲାଗି ପହିଲା ଭୋଗମଣ୍ଡପ ଶେଷ ହେବାର ଉତ୍ତରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଦର୍ଶନ ପାଖାପାଖି 5 ଘଣ୍ଟା ତକ ବନ୍ଦ କରାଯାଇଥିଲା। ନୀତିଦିନିଆ ନୀତିକାନ୍ତି ଅନୁସାରେ ଆଜି ସକାଳୁ ଶ୍ରୀଜୀଉଙ୍କର ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି ଅବକାଶ, ଗୋପାଳ ବଲ୍ଲଭ ନୀତି ହେବାର ଉତ୍ତରୁ ସକାଳ ଧୂପ ହୋଇଥିଲା। ସକାଳ ଧୂପ ପୂଜା ବସିଥିବା ସମୟଥି ଦକ୍ଷିଣୀ ଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶଥି ସଜାଯାଇଥିଲା। ତାର ଉତ୍ତରୁ ଖେପ୍ ଖେପ୍ କରି ସବୁ ନୀତି କରାଯାଇକରି ବେଲବୁଳେ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନଙ୍କ ସାଙ୍ଗେ ଦେବୀ ରୁକ୍ମିଣୀଙ୍କର ବିହାଘର ହେବା। ଭାରତୀୟ କୃତ୍ରିମ ଅଙ୍ଗ ଉତ୍ପାଦନ ନିଗମ ଆଲିମ୍କୋ ଆଉ ବରଗଡ଼ ଜିଲ୍ଲା ପ୍ରଶାସନ ତରଫୁ ଆଜି ସଦର ବ୍ଲକ ପଞ୍ଚାୟତ ଭବନର ମାହାଲିଆ ସାହାଜ ଉପକରଣ ବାଣ୍ଟବାର ଶିବିର ହୋଇଯାଇଛି। ବରଗଡ଼ ଉପଖଣ୍ଡର 284 ଜଣ ଦିବ୍ୟାଙ୍ଗ ଆଉ 58 ଜଣ ବରିଷ୍ଠ ନାଗରିକଙ୍କୁ ହ୍ୱିଲ୍ ଚେୟାର, ବ୍ୟାଟେରୀ ଚାଲି ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ୱାକର ସହିତ ଭିନ୍ ଭିନ୍ ଉପକରଣ ଦିଆଯାଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଉପକରଣ ବାଣ୍ଟବାର ସହିତ ଦିବ୍ୟାଙ୍ଗମାନଙ୍କର ସାମାଜିକ ସଶକ୍ତିକରଣ ଲାଗି ଇଟା ବହୁତ ଜରୁରୀ ବୋଲି କହିଥିଲେ। ଗଲାବଚର ଭୀମଭୋଇ ସାମର୍ଥ୍ୟ ଶିବିରଥି ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଏହି ଉପକରଣ ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇକରି ଜିଲ୍ଲାନ ମାତୃ ଆଉ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଶିଶୁ ମୃତ୍ୟୁହାରକେ କମ୍ କରବାର ଲକ୍ଷ୍ୟଟି ସ୍ୱାସ୍ଥ୍ୟସେବାକେ ଅତ୍କା ବରକସ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ଜିଲ୍ଲାସ୍ତରୀୟ ପ୍ରି କନ୍ସେପ୍ସନ୍ ଆଉ ପ୍ରି ନାଟାଲ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସ ବୈଠକ ହୋଇଯାଇଛି। ଜିଲ୍ଲାନ ଭ୍ରୁଣ ଲିଙ୍ଗ ଚିହ୍ନଟ ଆଉ ଭ୍ରୁଣ ହତ୍ୟା ବାଗିର ବେଆଇନ କାମକେ ପୂରାପୂରି ରୋକବାର ଲାଗି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କର ଉପରେ କଡ଼ା ନଜର ରଖବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟି ପୁଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଆଉ କୃଷି ବନୀକରଣ ଯୋଜନାମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲାଗି ଜିଲ୍ଲାନ 5ଟା ବ୍ଲକ୍ର 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ହକି ଇଣ୍ଡିଆ ତରଫ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳଥି ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପୋ ଆଉ ସୁପ୍ରିୟା କୁଜୁର ରହିଛନ୍। ଆଇବା ମାସର 5-14 ତାରିଖ ତକ ହେବାର୍କେ ଥିବାରି ଟୁର୍ଣ୍ଣାମେଣ୍ଟଥି ଭାରତ 7ଟା ମ୍ୟାଚ୍ ଖେଳବା। ପହିଲା ସ୍କଟଲାଣ୍ଡର ବରିଷ୍ଠ ଦଳ ସାଙ୍ଗେ 2ଟା ମ୍ୟାଚ୍ ଖେଳବା ଋତୁରୁ ଆମେରିକା, ଇଂଲଣ୍ଡ ଆଉ ବେଲଜିୟମ କନିଷ୍ଠ ଦଳ ବିପକ୍ଷଟି 5ଟା ମ୍ୟାଚ୍ ଖେଳବା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆବା କାଲି ସକାଳ ତକ ସାରା ରାଜ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆବା 24 ଘଣ୍ଟା ଭିତରେ ନୂଆପଡ଼ା, କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଗୋଟି ସାଙ୍ଗେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ଆବା 6-7 ଦିନ ତକ ରାଜ୍ୟର ଦିନର ତାପମାତ୍ରାଥି କେନ୍ସି ପ୍ରକାର ପରିବର୍ତ୍ତନ ନାଇଁ ହୁଏ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ଶିଶୁବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଳିବା ମାହାଲିଆ ସ୍କୁଲ ବ୍ୟାଗ୍ ଆଉ ଘୋଷଣା ହେଲା 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ, ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ, ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ, ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି, 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି 2-ଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 GW ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ଦେଶରେ ଏବେ ସୌରଶକ୍ତି କ୍ଷମତା 54 GW ଅଧିକ ହୋଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂର ପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4,931 କିଲୋମିଟର, ଜାମ୍ମୁ କାଶ୍ମୀରର 2,035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପସାରଣ ବେଳକୁ ଭାରତ 4 ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2 ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍କରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ $48 ବିଲିୟନ୍ ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାର ନିର୍ବାଚିତ 10 ସଦସ୍ୟଙ୍କ ଶପଥ ଗ୍ରହଣ, ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ, ଭାରତରେ ରେକର୍ଡ ପରିମାଣ $48 ବିଲିୟନ୍ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ସମ୍ବାଦ ଶେଷ ହେଲା ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ
3: It should come into play. It's been played quite nicely, so it will only result in one. Firdaus was pushing hard, but Mustari was...
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରେଳଗୁରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତଟିଏ ଶିଳ୍ପୀ କାନୁ କେଶବ ବୈତାର ପାରମ୍ପରିକ ରଚନାରୁ

ସମ୍ବଲପୁରୀ ଗୀତଟିଏ ଶୁଣିଲେ। ଶିଳ୍ପୀ କାନୁକେଶବ ବହିଦାର ପାରମ୍ପରିକ ରଚନାର ଗୀତଟି ଗାଇଲେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବୈକୁଣ୍ଠ।
1: ହଁ ନାନୀ, ଜୁହାର ଜୁହାର।
0: ଏଟା କାଣା ବୋ ଧରିଛୁ?
1: ଦେଖୁଛ କିନି ନାନୀ, ଏଟା ଦେଖ।
0: ଓହୋ, ଇ କାଗଜ ପତର ଧରିକରି ଏତକିଟେ ଏଟା ଆଇଛୁ? ଇଟା କେନ୍ ଆଡ଼େ କାଣା କାଣା କାମ ସବୁ ସାରି କରି ଆଇଛୁ ନେଇ ଗାଏ?
1: ହଁ, ହେବାଟୁ ହେବାଟୁ ଏଟା ବୈଠକି ଗାଇଲି ନାନୀ।
0: ଓହୋ, ଯେ ଦେଖ ତ ଆଜ କେଡ଼େଟେ ଦିନ ଆଇ ଯାଇଛୁ କିନି।
1: ହଁ ପରେ ନାନୀ, କହ ତ ଟିକେ।
0: ହେଁ, ଆଜି ଆମର ଭାରତର ସମ୍ବିଧାନର ହତ୍ୟା ଦିବସ ବୋଲି ପାଳନ କରାହଉଛି।
1: ହଁ, ଜୁନ୍ ପଚିଶ ତାରିଖ।
0: ହଁ, ଜୁନ୍ ପଚିଶ ତାରିଖ। ଆଉ ଭାରତର ସମ୍ବିଧାନ ଯେନ୍ ବନା ହେଇଛି ନେଇ କେ, ଭାରତକେ ଆର ଭାରତବାସୀ ମାନେ ଯେନ୍ ମାନେ ଆମେ ଅଛୁଙ୍ଗା, ହଁ, ସେମାନଙ୍କର ସୁରକ୍ଷା ଆଉ ଉନ୍ନତିର ଲାଗି ବନା ହେଇଛି ବେଲେ ହେନ୍ତା ସମ୍ବିଧାନର ବ୍ୟବସ୍ଥା ମାନଙ୍କର ଅନୁସାରେ ବୋଲତ।
1: ହଁ,
0: ଗୋଟେ ଯେନ୍ ବି ବ୍ୟବସ୍ଥା ଅଛି ସେଟା କେନ୍ସି ଭି ସମିଆନ ଲୋକମାନଙ୍କର ହିତ ଲାଗି, ଆର୍ ଯେନ୍ତା ଯୁଦ୍ଧ ସମିଆତି ହେଲା କି ଆର୍ଥିକ ସଙ୍କଟ ମାନେ ହେଲା କି ଦେଶର ଯେନ୍ସି ବି ପ୍ରକାର ଜରୁରୀକାଳୀନ ପରିସ୍ଥିତି ଯେନ୍ ଲଗାଯାଇପାରବା, ସମକିର ହିତ ଲାଗି ହେଇଥିବାର ଦରକାର। ଦେଶର ଗଲେ ହିତ ହଉଥିବା ଆଉ ଲୋକମାନଙ୍କର ଗଲେ ହିତ ହଉଥିବା।
1: ଠିକ କହିଲ ନାନୀ, ଏଟା ତାର ମାନେ ଦେଶ ହଉ କି ଦେଶବାସୀ ମାନଙ୍କର ଲାଗି ସେଟା ହିତ ହବାର କଥା ନାଇଁ,
0: ତାକର ସୁବିଧା ସୁଯୋଗ ଲାଗି ସବୁ ମାନେ କରା ହେସି। ଯଦି କେନ୍ ଆଇନ କାନୁନ କାଣା ଗୋଟେ ଆସବାର କଥା ହେବା ବେଲେ ସେ ଟାଇମ ନ ଜରୁରୀକାଳୀନ ପରିସ୍ଥିତିଟେ ଲଗା ହେସି, ସଠିକ ବିଚାର ହେଇପାରବା। ହେଲେ କାଁ କରବୁ, ଏନ୍ତା ଆମର ଇ ଯେନ୍ ଦେଶ ନ, ଯେନ୍ ଆମର କେନ୍ସି ଭି ସମିଆନ କେନ୍ସି ଭି ଲୋକ ହେଲା କିମ୍ବା ଯେନ୍ ଆମର ଯେନ୍ ରାଜନୀତିକ ଦଲ ମାନେ ଅଛନ୍, ନିଜର ସ୍ୱାର୍ଥ ଲାଗି ବୋଲୁଛୁ ତାକ ନିଜର ସୁବିଧା ଲାଗି ବୋଲିକରି ଏନ୍ତା ଘାଏ ଘାଏ ଯେନ୍ ଜରୁରୀକାଳୀନ ପରିସ୍ଥିତି ଆନି ଆସିଲେ କିନି ସେଟାକେ କିନି ଆମର ସମ୍ବିଧାନର ଯେନ୍ ଆମର ମହାନ ଲକ୍ଷ୍ୟଟା ନାଇଁ ଅଛେ କେଁ, ଯେନ୍ ଉଦ୍ଦେଶ୍ୟଟା ସେ ତାର ସମାନ ହାନି ଗଲେ ହେସି, ଆର୍ ଆମେ ଠିକ ହିସାବେ କେନ୍ସି ବିଚାର ବିମର୍ଶ ବି କରି ନାଇଁ ପାରୁ ବୋଲ ତ ସେ ସମିଆନ
1: ସେଟା ତ ସବୁ କିଛି ବନ୍ଦ ହେଇଯାଇ ବହୁତ ଅସୁବିଧା ମାନେ
0: ଯେନ୍ ମାନେ ବିରୋଧ ଗଲେ ନାଇଁ କରସନ୍ କେ, ସେମାନଙ୍କୁ ସେତକି ବେଲେ ମାନେ ଦଣ୍ଡ ମାନେ ବି ନାଇଁ ଦେସନ୍ କେ, ଏନ୍ତା ମାନେ ତାକୁ ସବୁ ଅସୁବିଧା ନ ପକା ହେସି। ହେଲେ କାଣା କରବୁ କି, ଏନ୍ତା ଗୋଟେ ସମିଆ ଥିଲା, ହଁ ସୋର କରିଛୁ କେ ଆମେ।

0: ଛୁଆ ହେଇଥିଲା
1: ଟିକେ ଟିକେ ସୋର ହଉଛି ନା
0: ମତେ ଛୁଆ ଛୁଆ ହେଇଥିଲା ବେଲେ କାଣା ବୋ ଆମେ ଜନମ ହେଇଥିଲା ଆର୍ ଏକଦମ ମାନେ ସ୍କୁଲ ବି ନାଇଁ ଯାଇଥାଇନ ସେ ସମିଆର କଥା ଏଇଟା ବେଲେ ହେନ୍ତା ସମିଆ ନ ଏନ୍ତା ଗୋଟେ ପରିସ୍ଥିତି ଆସିଥିଲା ବେଲେ ସେଠି ଯେନ୍ ଆମର ଚାଷୀ ଭାଇମାନଙ୍କର ଉପରେ ବି ଦେଖ ଏଥି ଖରାପ ପ୍ରଭାବଟା ପକାସି କାଣା କି ଚାଷୀ ଭାଇମାନେ ଯଦି କିଏ ବି ବିରୋଧ କଲେ ହେଁ ଇ ଯେନ୍ ଜରୁରୀକାଳୀନ ପରିସ୍ଥିତି ଯେନ୍ଟା ଆମର ନିଜର ଆମର ସୁବିଧା ନାଇଁ ହଉଥିବା ସବୁକେ ବନ୍ଦ ବାନ୍ଦ କରିଦେଲେ ତାଙ୍କର ବିହନ ଟିକେ ନାଇଁ ମିଳେ ସୁବିଧା ନ ଚାଷ କାମ ଅଟକି ଯିବା ଆଉ ବିରୋଧ କରବେ ଯଦି ସେ ପରିସ୍ଥିତିକେ ସମକୁ ଯାକ କାଣା କରା ହଉଥିଲା କି ଜେଲ ନ ଭରା ହଉଥିଲା
1: ଠିକ କହୁଛନ୍ତି
0: ବେଲେ ଏନ୍ତା ଅବସ୍ଥା ନ ବୋଲୁଛୁ ଆମର ଦେଶର ଲୋକମାନଙ୍କର ଗଲେ ନୁକସାନ ହଉଥିଲା ଆର କେତନି କେତେ ସବୁ ଅସୁବିଧା ମାନେ ହଉଥିଲା ବେଲେ ଦେଖ ତାକର ଅସୁବିଧା ହେବାର ସାଙ୍ଗେ ସାଙ୍ଗେ ଚାଷବାସ ବନ୍ଦ ହେଇଗଲେ ତାକର ପରିବାର ଗଲେ କେନ୍ତି କରି କାଣା ଖାଇବେ ଆର ସେମାନେ ଯେନ୍ ଆମର ଦେଶ କେ ଯେନ୍ ଖାଦ୍ୟ ଯୋଗାଉଛନ୍
1: ସେଠି
0: ଗଲେ ତାର କୋଉ ପ୍ରଭାବ ମାନେ କେତନି କେତେ
1: ପଡିଥିଲେ ଯଦି ସେ ଜିନିଷଟା ବନ୍ଦ ହେଇଗଲା ବେଲେ ସବୁଆଡୁ ଅସୁବିଧା ଅସୁବିଧା ହେତିଲ ଯିବାନି
0: ଏନ୍ତା ଗୋଟେ ବର୍ଷ ବୋଲୁଛୁ ହେଟା ଇ ଜୁନ 25 ତାରିଖ ନ ଇ ଯେନ୍ ଜରୁରୀକାଳୀନ ପରିସ୍ଥିତି ଆସିଥିଲା
1: ନାଇଁ
0: ଆର ଅସୁବିଧା ମାନେ ଗଲେ ହେଇଥିଲା ବିନା ଦୁସେ ଲୋକମାନଙ୍କୁ କେତନି କେତେ ମାନେ ଭରି ନେଲେ ଜେଲ ନ ଆର ବହୁତ ଅସୁବିଧା ମାନେ ହେଇଥିଲା ବୋଲ ତ ଆମର ଦେଶର ବି ଆଉ ଲୋକମାନଙ୍କର ବି ହେଲେ ସେ ଦିନକେ ସୁର୍ତା କରବାର ଲାଗି ବୋଲୁଛୁ ଏଛନି ଆଜିର ଦିନଟାକେ ଇଟା ସମ୍ବିଧାନର ହତ୍ୟା ଦିବସ ଭାବେ ପାଳନ କରାହଉଛି
1: ଆଜିର ଦିନ ଜୁନ 25 କେ ନେଇ
0: ବେଲେ ଏନ୍ତା ଆଉ ତ କେବେ ନାଇଁ ଆସୁ ଆମେ ବି ଚାହୁଁଛୁ ସମସ୍ତେ କେନ୍ତି କରି ବନେ ହେଇକରି ରହମା ଏନ୍ତା କେବେ ବି ଆଉ ନାଇଁ ଆସୁ କାଁ କରି ଯେନ୍ଟା ବି କାମ ହେବା ସବୁ ଦେଶର ଲାଗି ଆର ଦେଶବାସୀର ଲାଗି ଭଲ ମଙ୍ଗଲ ଲାଗି ନେଇ କେ
1: ତାର ହିତ ଲାଗି
0: ବେଲେ କାଁ ବୋଲୁଥିଲି କି
1: ହଁ ନାନୀ
0: ଏ ଦେଖ ଆମେ ଏନ୍ତା ସବୁ କଥାବାର୍ତ୍ତା ହେଲା ଭିତରେ ଆମର ଯେନ୍ ଆଜ୍ଞା ମାନେ ଆଇସନ୍ ଆଜିକା ଏଦି ଆଜ୍ଞା ଜନେ ଆସିଛନ୍ ହେଁ ବେଲେ ଏନ୍ତା ମୁଇଁ ପଚାରୁଛେ ତାଙ୍କୁ ସେ ଇ ଯେନ୍ ଆମର ରାହେଡ଼ ନା ଅଛେ କାଏ ରାହେଡ଼ ବିଷୟ ନ ସବୁ କଥାବାର୍ତ୍ତା ହେମୁ ଆଉ ତମେ ମାନେ ଶୁନ ସଭେ
1: ହଁ ନାନୀ ଶୁନୁ
0: ଆଜି ଆମର ପାଖେ ଆସିକରି ପହଞ୍ଚିଛନ୍ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳକ ଡକ୍ଟର ଆଦିତ୍ୟ କିରଣ ପଡ଼ିହାରୀ ଆମର କୃଷି ସଂସାର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ ଜୁହାର
2: ଜୁହାର
0: ତ ଆଜ୍ଞା ଆଜିର ବିଷୟ ହଉଛେ ବୈଜ୍ଞାନିକ ପଦ୍ଧତି ନ ହରଡ଼ ଚାଷ ବେଲେ ଇ ଯେନ୍ ଆମେ ଆମର ରାହାଡ଼ି ବୋଲି ଯେନ୍ କହୁଛୁ ତ ଇ ଯେନ୍ ରାହାଡ଼ ଚାଷ କାଁ କରି ଆମେ କର୍ମା ଆମର ଚାଷୀ ଭାଇମାନଙ୍କୁ ଟିକେ ବୁଝେଇକରି କହିଦଉଁ
2: ଯେନ୍ତାକି ଆମର ସମ୍ବଲପୁର ଅଞ୍ଚଳ କି ବରଗଡ଼ ହେଲା କି ଝାରସୁଗୁଡ଼ା ହେଲା ଆମର ଇଆଡ଼େ ପ୍ରାୟତଃ ଆମେ ଟିକେ ଟିକେ ରାହାଡ଼ି ଗଛ ମାନେ ଆଡ଼ି ମାନକେ ଲଗାବାରଟା ଆମେ ଦେଖସୁ ଆଉ ଏଥିରେ ଇ ଫସଲଟି ଆପଣ ସମସ୍ତେ ଅବଗତ ଥିବେ ଯେନ୍ତା ଆମେ ମୁଖ୍ୟ ଫସଲ ହିସାବରେ ଧାନକେ କରୁଛୁ ହେନ୍ତା ଯେନ୍ତାକି ଧାନଟା ଆମେ ଭାତ ହିସାବରେ ଖାଇଲୁ ତାର ସାଙ୍ଗେ ଡାଲି ଖାଉଛୁ ତାର ସାଙ୍ଗେ ଫିର ପନିପରିବା ଚାଷ କରୁଛୁ ଆମେ ତାର ସାଙ୍ଗେ ତରକାରୀ ଖାଇବା ଲାଗି ହେନ୍ତା କରି ଚାଉଳଟା ଆମର ମାନେ ଖାଦ୍ୟର ମେନ୍ ସତସର ହିସାବରେ ବ୍ୟବହାର କରୁଛୁ ହେନ୍ତା ଆମେ ପୁଷ୍ଟିକର ଖାଦ୍ୟ ହିସାବରେ ଆମେ ଡାଲିକେ ପ୍ରାୟତଃ ସବୁବେଳେ ବ୍ୟବହାର କରୁଛୁ ଏଥିରେ ଦେଖୁନ୍ ପୁଷ୍ଟିସାର ପରିମାଣଟା ଅଧିକା ରହୁଛେ ଏଥିରେ ଆମିନୋସିଡ଼ ରହୁଛେ ଏଥିରେ ଲୋହର ପରିମାଣ ରହୁଛେ ଏଥିରେ ଆମର ବିଭିନ୍ନ ପ୍ରକାର ଉପାଦାନ ରହୁଛେ ଏଇଟା ଆମେ ନିତିଦିନିଆ ଜୀବନରେ ଆମେ ବ୍ୟବହାର କରୁଛୁ ଆଉ ଇ ରାହାଡ଼ି ଆମର ଯେନ୍ ଜଳବାୟୁ ଅଛେ ସମ୍ବଲପୁରରେ ଏଥିଲାଗି ଇ ଫସଲଟା ଆରାମସେ ହେଇପାରସି ଆଉ ଏଥିରେ କମ୍ ପାଣି ଲାଗ୍ସି
0: ମାନେ ଗୋଟେ ଛୁଆନୁ ଧରିକରି ବୁଢା ବୁଢୀ ତକ ସମସ୍ତଙ୍କର ଲାଗି ଯେନ୍ ପୁଷ୍ଟିସାରଟା ଦରକାର ଇ ରାହାଡ଼ି ନୁ ଆମେ ପାଇପାରମା
2: ହଁ
0: ହେଲେ ଇଥିର ଲାଗି ଆମର କେନ୍ତା ରକମର ମାଇଟ ଦରକାର ଆଉ ମାଟିର ସଜବାଜ ଆମେ କେନ୍ତା କରି କର୍ମା ପାଇନ ପାଗ ବି କେନ୍ତା ହେଇଥିବାର ଦରକାର
2: ଯେତେବେଳେ ବି ଚାଷୀମାନେ ପ୍ରାୟତଃ ଧାନକେ ଯେତିକି ତାମାନେ ଇମ୍ପୋର୍ଟାନ୍ସ ଦେସନ୍ ହେତକି ରାହାଡ଼ିକେ ନାଇଁ ଦିଅ ଭାବସନ୍ କି ନାଇଁ ଇଟା କମ୍ ଅମଲ ଆସବା କି ଇଟା ଦୁଇ ପଇସା ଜହ ଦେଇ ନାଇଁ ପାରେ କିନ୍ତୁ ରାହାଡ଼ିରେ ଆପଣ ଡାଲି ପାଇବେ ଫେର ରାହାଡ଼ି ଯେନ୍ ମଞ୍ଜି ଅଛେ ହେତାର ଯେନ୍ ଛିଲ୍କା ଅଛେ ହେତାନୁ ଆପଣ ଗୋଖାଦ୍ୟ ହିସାବରେ ହେତାକେ ବ୍ୟବହାର କରିପାରିବେ ଫେର ରାହାଡ଼ି ଗଛ ଯେନ୍ ଅଛେ ଅମଲ ହେଲା ପରେ ଶୁଖିଲା ଉତାରୁ ହେତାକେ ଜାଳିନୀ ହିସାବରେ ବି ବ୍ୟବହାର କରସନ୍ ଆମର ଯେନ୍ କମାର ଯେନ୍ ମାଟି ହାଣ୍ଡି ମାନେ ଯେନ୍ ଗଡ଼ସନ୍ ଦେଖବେ ଇ ରାହାଡ଼ି ଗଛକେ ନେଇକିନା ସେମାନେ ହେତାକେ ତାମାନେ ହାଣ୍ଡି ପୁଡ଼ାସନ୍ ଦେଖବେ
0: କୁମ୍ଭାରମାନେ
2: ତ ଇତାର ତାମାନେ ଗଛ ନୁ ଷ୍ଟାର୍ଟ କରିକି ତାମାନେ ଆପଣଙ୍କର ମଞ୍ଜି ଗଛ ତ ସବୁ କାମରେ ଆସୁଛେ ଇ ଯେନ୍ ସମ୍ବଲପୁର ଯେନ୍ ଜଳବାୟୁ ଅଛେ ଏଇଟା ତା ମାନେ ଉପଯୋଗୀ ଯେହେତୁ ଆମର ତ ମାନେ ଏଇଟା ତ ସବୁ ପ୍ରାୟ ଜାଗାରେ ହେଇପାରବା ଯେହେତୁ ଏଇଟା ଲାଗି ପାଣିର ଆବଶ୍ୟକତା କମେ ଆଉ ଏଇଟା ଲାଗି ଟିକେ ନିଗିଡ଼ା ଜମି ଦରକାର ତାକେ ଯେନ୍ଟାକି ଆମ

0: ଆମର ପୁରା ମାଏଟ୍ କେନ୍ତା ନେମା ନୁ ଧରି କରି ରୋଗ ପୋକ ତକ ଆପଣ କହିଲେ ଯେ ହରଡ଼ ଚାଷ ଯେନ୍ ଚାଷୀ ଭାଇ ବହିନ ମାନେ କରବେ ସେଥି କେନ୍ତା କେନ୍ତା ହିସାବେ ପୁରା ଗୁଟେ ପରେ ଗୁଟେ ଯତ୍ନ କରବେ ସେ ହିସାବେ ଜାଣିଲେ ତ ଏଛିନି କା କହୁନ୍ ଯେ ଆମର ଚାଷୀ ଭାଇ ବହିନ ମାନେ ଅମଲ କେତେ ଦିନେ କରବେ ଆଉ କେନ୍ତା କରି ଜାଣବେ ଯେ ଆମର ମଞ୍ଜିଟା ବତର ହେଲାନ ଆଉ ଆମେ ଅମଲ କରମୁ ବୋଲି କହି
1: ଆମର ଏ ଗଛ ଶୁଖବାରେ ଆସି ଆଉ ଆପଣଙ୍କର ଯେନ୍ ପଡ଼ ମାନେ ଦେଖିବେ ଏଟା ଶୁଖିକି ଆପଣଙ୍କର ମଞ୍ଜିଟା ତାମାନେ ଝନଝନ୍ ସାଉଣ୍ଡ ହଉଥିବ ତାମାନେ ଶୁଖି ବସିଲାନ ବୋଲି ଜାଣିବେ ପତର ମାନେ ଟିକେ ହଲଦିଆ ଆସବା ଆପଣଙ୍କର ଆକ୍ଚୁଆଲି କାଣ କି ଆପଣଙ୍କର ହରଡ଼ଟା ଦେଖିବେ ପ୍ରାୟ ଫୁଲ ହଉଥିବା ଫଳ ହଉଥିବା
0: ହଁ
1: ଫିର ଫୁଲ ହଉଥିବା ଫଳ ହଉଥିବା
0: ହଁ ତାର ମାନେ ପୁରା କେବେ ସରି ନାହିଁ ଭାଇ
1: ସରି
0: ବାର
1: ନାହିଁ
0: ମାସି ମୁନଗା ବାଗି
1: 12 ମାସ କିନ୍ତୁ ପ୍ରାୟ କାଣ କି ଆପଣଙ୍କର ଯେତେ ପଡ଼ ଶୁଖି ଆସବା ଆପଣ ହେ ଟାଇମ୍ରେ ହାରଭେଷ୍ଟ କରିପାରିବେ ଆଉ ଏତାକେ ଶୁଖିକି ନା ଆପଣଙ୍କର ଡାଇରେକ୍ଟ ତାମାନେ ବାଡ଼ିରେ ପିଟି ପିଟିକି ତାମାନେ
0: ଅମଲ
1: ମଞ୍ଜିଟାକେ
0: କରିଦେଉଛନ୍
1: ଅମଲ କରସନ୍ ପ୍ରାୟ ଏକର ପିଛା 8 ରୁ 10 କ୍ୱିଣ୍ଟାଲ ତାମାନେ ଆପଣଙ୍କର ଅମଲଟା ଆସବା ଆଉ ଏଇଟାକେ ଆପଣ ନିମ୍ପତ୍ର ଦେଇକି ତାମାନେ ଆପଣ ଷ୍ଟୋରେଜ କରି ରଖିପାରିବେ
0: ତ ଆଜ୍ଞା ଆଜି ଆସିକରି ତ ଏତିକି କଥା କହିଲେ ବହୁତ ବଢ଼ିଆ ଲାଗ୍ଲା ଆଉ ଶେଷ ଆମର ଚାଷୀ ଭାଇ ବହିନ ମାନଙ୍କୁ କାଣା ପରାମର୍ଶ ଦେବେ ଟିକେ କହୁନ୍।
1: ମୋର ହିସାବରେ ଯେତେବେଳେ ଆମେ ଯେନ୍ତା ଧାନକେ ତାମାନେ ମୁଖ୍ୟ ଫସଲ ହିସାବରେ ଚାଷ କରୁଛୁ ହେନ୍ତା ଆମେ ରାହାଡ଼ିକେ ବି ତାମାନେ ଯଦି ନୂଆ ଭେରାଇଟି ଆଉ ଯେନ୍ ନୂତନ ମଞ୍ଜି ଯଦି ଆମେ ବ୍ୟବହାର କର୍ମା ଆଉ ଆମେ କାଣା କି ପ୍ରାୟ ଟାଇମ୍ ତାମାନେ ଯେନ୍ ଅନାବନା ଜାଗା ରହିଲା ଯେନ୍ଥିରେ ତାମାନେ କେନ୍ ଜାଗାରେ କିଛି ନାଇଁ ହେବାର ଆମେ ହେ ଜାଗାରେ କରସୁ ଆମେ ଭାବସୁ କି ଅମଲଟା କମ୍ ଆସିଲା ଆମେ ଯଦି ଧାନ ମେତାନ ଇମ୍ପୋର୍ଟାନ୍ସ ଦେଇକି ଯଦି କର୍ମା ତ ଆମେ ବି ହେତ୍କି ଅମଲ ପାଇପାର୍ମା ଆଉ ଇଟା ବି ତାମାନେ ଆମକୁ 2 ପଇସା ଦେବା ଯେନ୍ତା ଆମକୁ ଧାନ ଯେନ୍ତା ଦଉଛି ଇଟା ଇଥିରେ ବି ଆମେ ପଇସା ପାଇପାର୍ମା ଆଉ ଆମେ ପ୍ରାୟ ତାମାନେ ଚେଷ୍ଟା କର୍ମା କେନ୍ତା କରି କେମିକାଲଟା ଆମେ କମ୍ ୟୁଜ୍ କର୍ମା ପୋକ ଗୋଟେ ଲାଗ୍ସି ଗୋଟେ ହେଲିକୋହର୍ମା ଆର୍ମି ଜେରା ବୋଲିକି କଣ୍ଟ୍ରୋଲ କରିବାର ଲାଗି ହେଲେ ଆମକୁ ମନେକର ଗୋଟେ ଫେରୋମନ୍ ଟ୍ରାପ୍ ଯେଉଁ ଗୋଟେ ଆସି ପର୍ ହେକ୍ଟର 12ଟା ଲାଗ୍ସି ହେତାକେ ବି ଆମେ ବ୍ୟବହାର କରିପାର୍ମା ଆଉ ତାର ଯେନ୍ ଲିକଡ଼ଟା ଯେନ୍ ଚେଞ୍ଜ ହେବା ପ୍ରତି 15 ଦିନ ଇଣ୍ଟରଭାଲରେ ଆମେ ଚେଞ୍ଜ କର୍ମା ଆଉ ହେତାର ସାଙ୍ଗେ ସାଙ୍ଗେ ଆମେ ନିମ୍ ଅଏଲ୍ଟାକେ ବି ବ୍ୟବହାର କରିପାର୍ମା 5 ml ପର୍ ଲିଟର ହିସାବରେ ମାନେ କେନ୍ସି ବି ଉଷ ସାଙ୍ଗେ ଆପଣ ନିମ୍ ଅଏଲ୍ଟା ବ୍ୟବହାର କରିପାରିବେ ଯେନ୍ତାକି ଇଫେକ୍ଟିଭ ବି ହେବା ଆଉ ଆମର ତାମାନେ ମାନେ କଣ୍ଟ୍ରୋଲଟା ବି ଜୈବିକ ହିସାବରେ ତାମାନେ ଆମେ କଣ୍ଟ୍ରୋଲ କରିପାର୍ମା କେମିକାଲ ଆଡ଼କେ ଆମେ ବେଶୀ ନାଇଁ ଯାଉ
0: ଆଜ୍ଞା ଏଛିନିକା ତ ଜୈବିକ ପଦ୍ଧତି ଆଡ଼କେ ବେଶୀ ମୁହାଁବାର୍ ଲାଗି କୁହା ହଉଛେ ଆଉ ଜୈବିକ ପଦ୍ଧତିନ ସବୁ ଚାଷବାସ କଲେ ଆମେ ମାଇଟ୍ ବି ସୁସ୍ଥ ରହିବାର ସାଙ୍ଗେ ସାଙ୍ଗେ ଆମର ଯେନ୍ ଫସଲଟା ବି ହେବା ଆମେ ସୁସ୍ଥ ଫସଲ ଟିକେ ପାଇମା ଆମର ଦେହ ପାହା ଗଲେ ଆଉ ପରିବେଶ କଲେ ବି ବନେ ରହିବା ତ ଆଜ୍ଞା ଆଜି ଆସିକରି ତ ଆମର ବୈଠକିକେ ବୈଜ୍ଞାନିକ ପଦ୍ଧତିନ କେନ୍ତା କରି ଆମର ଚାଷୀ ଭାଇ ବହିନ ମାନେ ରାହାଡ଼ ଚାଷ କରିବେ ଯେ ସେ ବିଷୟନ ପୁରା ଗୁଟ ଗୁଟ କରି ବୁଝେଇ କରି ବଢ଼ିଆକି କହିଲେ ଆମର ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜୁହାର
1: ଜୁହାର
0: ବୈକୁଣ୍ଠ
1: ହଁ ନାନୀ
0: ମନ ଧ୍ୟାନ ଦେଇକରି ଏଟା ଶୁଣୁଛୁ ବୋଲ ନାଇଁ କେ
2: ହଁ ଦେଖ ନାନୀ ଆମେ ଖାଲି ଧାନ ଚାଷ ଆଡ଼କେ ମୁହୁଁଛୁ କି ବୋଲେ ଆଜ୍ଞା ଯେନ୍ତା କହିଲି ଏଟା ଗୋଟେ ଦାଲ ଜାତିଆ ଫସଲ ହେ ଆର ଦାଲ କିଏ ନାଇଁ ଖାଇବାର ନାନୀ ଛୁଆ ନୁ ବୁଢା ତକ ଆର ଯେନ୍ତା ହେଲେ ବି ଟିକେ ନଚେ ଦାମ ହଉ ଯେନ୍ତା ହଉ ଖାଉଛୁ ବୋଲେ ଏଟା ଟିକେ ମତେ ବହୁତ ବଢିଆ ଲାଗଲା ନାନୀ
0: ବଢିଆ ଲାଗଲା ଆର ଅମଲ ଗଲେ କେତନି କେତେ ନାଇଁ ହଉଛି
2: ହଁ
0: ଟିକେ ଯଦି ଜଗି ରଖି କରି କରିଦେଲୁ ବେଲେ ଅମଲ ବି ହେନ୍ତା ପାଇବୁ
2: ବଢିଆ ଜିନିଷ ଟିଏ
0: ଯେ କାଁ ବୋଲୁଥିଲି କି
2: ହଁ ଜାଣିଲି ନା ତମର ମନ କଥା ନାନୀ
0: ଜାଣିଲୁ ନ ବେଲେ ଶୁଣାବୁ କେ ବୋଲଛେ ଗୀତ ପତି
2: ହଁ ଗୀତ ପତି ଶୁନମା କି ନାଇଁ ନାନୀ ଶୁନମା ଯେ ମୁଇଁ ପରେ ପର୍ଯ୍ୟା ପିଲା ବୋଲି ଗୀତଟା ଶୁନମା ନାନୀ
0: ହଁ ହଁ
2: ଆରେ ଗୀତ କେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆର ଲେଖିଛନ୍ ଅରକ୍ଷିତ ଧୁରୁଆ
0: ଶୁନୁ
2: ଶୁନୁ ନାନୀ

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ
1: ଆକାଶବାଣୀ ସମ୍ବଲପୁର। ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ ହିଁ ଏବାର ରବିବାର ଦିନ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରକସ କରିବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ରାଜ୍ୟ ଶିଶୁ ବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଲ୍ବା ମାହାଲିଆ ସ୍କୁଲ ବ୍ୟାଗ୍। ଘୋଷଣା ହେଲା 2023 ଆଉ 2024 ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଜ୍ୟେଷ୍ଠ ମାସର ଉଜ୍ଜଲ ପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ଅନୁଷ୍ଠିତ ହେଉଛି ରୁକ୍ମିଣୀ ହରଣ ଆଉ ବିବାହ ଉତ୍ସବ ନୀତି। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଉଧେ ରାଜ୍ୟ ଚାଲିଛି ସ୍ୱତନ୍ତ୍ର ସଘନ ସଂଶୋଧନ ସେ ସେବା ଆଉ 3 ଦିନ ଉତରୁ। ନୂଆପଡ଼ା ଜିଲ୍ଲା ଅନୁଷ୍ଠିତ ହେଲା ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ମହିଳା ଆଉ ଶିଶୁ ବିକାଶ ସମନ୍ୱୟ ବୈଠକ ହେଲା ଅନୁଷ୍ଠିତ। ଭାରତୀୟ କୃତ୍ରିମ ଅଙ୍ଗ ଉତ୍ପାଦନ ନିଗମ ଆଉ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସଦର ବ୍ଲକ ପଞ୍ଚାୟତ ଭବନର ବଟାଗଲା ମାହାଲିଆ ସାହାଜ ଉପକରଣ। ହକି ଇଣ୍ଡିଆ ତରଫରୁ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ହେଲା ଘୋଷଣା। 4 ଜଣ ଓଡ଼ିଆ ଖେଳାଳି ହୋଇଛନ୍ତି ସାମିଲ। ଏବା 24 ଘଣ୍ଟା ଭିତରେ ନୂଆପଡ଼ା କଲାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ହୋଇପାରେ ଧୁକା ଗଡ୍ଡି ସାଙ୍ଗେ ଜବର ବର୍ଷା ସତର୍କଲା ପାଣିପାଗ ବିଭାଗ। ଏଚ୍ଡିଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସହିତ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ରଚନା କଳ୍ପତରୁ ବଳ।

0: ଶୁଣୁଥିଲେ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଗୀତଗୁଡ଼ିକୁ ରଚନା କରିଥିଲେ କଳ୍ପତରୁ ବଳ ଏବଂ ସୁଭାଷ ଚନ୍ଦ୍ର କର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ, ଏଫ୍ଏମ୍ ମହାନଦୀ ସମ୍ବଲପୁର ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଲୋଚନା, ଜାତୀୟ ଜରୁରୀକାଳୀନ ପରିସ୍ଥିତିର ବିଭିନ୍ନ ଦିଗ ଓ ତା'ର ପ୍ରଭାବ ସମ୍ପର୍କରେ କହୁଛନ୍ତି ଜଗଦୀଶ ପ୍ରଧାନ।
1: ଜାତୀୟ ନିରାପତ୍ତା, ସ୍ଥିରତା ବା ଆର୍ଥିକ ସଙ୍କଟ ପରି ଅସାଧାରଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ସମ୍ବିଧାନର 82 ଧାରା 352-360 ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ଉଦ୍ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ଭାରତ ସଂଘୀୟ ବ୍ୟବସ୍ଥା ଏକ ଐକିକ ରାଷ୍ଟ୍ର ଭାବରେ କାମ କରେ। କେନ୍ଦ୍ର ସରକାର ସେପରି ବିଶେଷ ପରିସ୍ଥିତିର ଉଚିତ ଓ ଦକ୍ଷତାପୂର୍ଣ୍ଣ ସମାଧାନ କରିବା ପାଇଁ କେତେକ ବିଶେଷ କ୍ଷମତା ଆହରଣ କରିଥାଏ। ଆମ ସମ୍ବିଧାନରେ 3 ପ୍ରକାରର ଜରୁରୀ ପରିସ୍ଥିତି ବିଷୟ ବର୍ଣ୍ଣନା କରାଯାଇଛି। ପ୍ରଥମରେ ଧାରା 352 ଅନୁସାରେ ଜାତୀୟ ଜରୁରୀ ପରିସ୍ଥିତି, ଦ୍ୱିତୀୟରେ ଧାରା 356 ଅନୁସାରେ ରାଜ୍ୟ ଜରୁରୀ ପରିସ୍ଥିତି ବା ରାଷ୍ଟ୍ରପତି ଶାସନ, ତୃତୀୟରେ ଧାରା 360 ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି। ଆଜି ଆମେ ଜାତୀୟ ଜରୁରୀ ପରିସ୍ଥିତି ବିଷୟରେ ସବିଶେଷ ଆଲୋଚନା କରିବା। ରାଷ୍ଟ୍ରପତି ଯଦି ଅନୁଭବ କରନ୍ତି ଯେ ଯୁଦ୍ଧ, ବହି ଆକ୍ରମଣ ବା ସଶସ୍ତ୍ର ବିଦ୍ରୋହ କାରଣରୁ ସମଗ୍ର ଭାରତ କିମ୍ବା ତାହାର କୌଣସି ଅଞ୍ଚଳର ନିରାପତ୍ତା ବିପନ୍ନ ହେବା ପରି ଗମ୍ଭୀର ପରିସ୍ଥିତି ଉପୁଜିଛି, ତେବେ ସେ ଧାରା 352 ବଳରେ ଏକ ଉଦ୍ଘୋଷଣା ମାଧ୍ୟମରେ ଜାତୀୟ ଜରୁରୀ ପରିସ୍ଥିତି ଜାରି କରିପାରିବେ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଘୋଷଣା ମାଧ୍ୟମରେ ରାଷ୍ଟ୍ରପତି ତାଙ୍କର ପୂର୍ବ ଘୋଷଣାନାମା ବା ଜରୁରୀ ପରିସ୍ଥିତିକୁ ପରିବର୍ତ୍ତନ ବା ଉଠାଇ ନେବା କାମ କରିପାରିବେ। ଏହି ପରିସ୍ଥିତି ଜାରି ବା ପରିବର୍ତ୍ତନ କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ର କ୍ୟାବିନେଟ୍ର ଲିଖିତ ପରାମର୍ଶ କ୍ରମେ ରାଷ୍ଟ୍ରପତି ଘୋଷଣା କରିପାରିବେ। ଯଦି ପୂର୍ବରୁ ଉଠାଇ ନିଆଯାଇ ନାହିଁ, ତେବେ ଏହି ଘୋଷଣାନାମା ଜାରି ହେବାର 1 ମାସ ମଧ୍ୟରେ ସଂସଦର ଉଭୟ ଗୃହ ଦ୍ୱାରା ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ବଳରେ ଅନୁମୋଦିତ ନହେଲେ ଆପେ ଆପେ ଅକାମୀ ହୋଇଯାଏ। ଅର୍ଥାତ୍ ଏହା ପ୍ରତ୍ୟେକ ଗୃହର ମୋଟ ସଦସ୍ୟ ସଂଖ୍ୟାର ସଂଖ୍ୟାଗରିଷ୍ଠ ସମର୍ଥନ ଓ ଗୃହର 2/3 ସଦସ୍ୟଙ୍କ ଉପସ୍ଥିତି ଓ ମତଦାନ ଦ୍ୱାରା ଅନୁମୋଦନ ହେବା ଆବଶ୍ୟକ। ଯଦି ଲୋକସଭା ଭଙ୍ଗ ହୋଇଥାଏ, ତେବେ ରାଜ୍ୟସଭା ଏହାକୁ ଅନୁମୋଦନ କରିବା ଆବଶ୍ୟକ ଓ ପୁନର୍ଗଠିତ ଲୋକସଭା ତାହାର ପ୍ରଥମ ବୈଠକ ଦିନଠାରୁ 30 ଦିନ ମଧ୍ୟରେ ଏହାକୁ ଅନୁମୋଦନ କରିବା ବିଧେୟ। ସଂସଦ ଦ୍ୱାରା ଅନୁମୋଦିତ ହେଲେ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହେ ଓ ସେହି ସମୟସୀମା ଶେଷ ହେବା ପୂର୍ବରୁ ସଂସଦ ଦ୍ୱାରା ପୁନଃ ଅନୁମୋଦନ ଲାଭ କଲେ ଥରକୁ 6 ମାସ ଲେଖାଏଁ ବୃଦ୍ଧି ପାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିପାରେ। ରାଷ୍ଟ୍ରପତି ଯେକୌଣସି ସମୟରେ ଏହାକୁ ଉଠାଇ ନେଇପାରନ୍ତି। ସେହିପରି ଲୋକସଭା ସାଧାରଣ ବହୁମତରେ ଏହି ପରିସ୍ଥିତିକୁ ଉଠାଇ ନେବା ପାଇଁ ପ୍ରସ୍ତାବ ଗୃହୀତ କଲେ ଏହା ଅକାମୀ ହୋଇଯାଇଥାଏ। ସମ୍ବିଧାନର ଧାରା 353ରେ ଜାତୀୟ ଜରୁରୀ ପରିସ୍ଥିତିର ପ୍ରଭାବ ବିଷୟ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା କେନ୍ଦ୍ର କାର୍ଯ୍ୟପାଳିକା କ୍ଷମତା ବୃଦ୍ଧି ପାଏ ଓ ରାଜ୍ୟ କାର୍ଯ୍ୟପାଳିକା କ୍ଷମତା କିପରି ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ କେନ୍ଦ୍ର ନିର୍ଦ୍ଦେଶ ଜାରି କରିଥାଏ। ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିବାର ଅବାଧ ଅଧିକାର ସଂସଦକୁ ପ୍ରାପ୍ତ ହୋଇଥାଏ। ଏହା ସହିତ କେନ୍ଦ୍ର ରାଜ୍ୟ ଆର୍ଥିକ ସମ୍ପର୍କର ପୁନର୍ବିନ୍ୟାସ ଘଟି ଉଭୟଙ୍କ ମଧ୍ୟରେ ରାଜସ୍ୱ ବଣ୍ଟନର ସୂତ୍ର ଓ ନୀତି ପରିବର୍ତ୍ତନ ହୋଇପାରେ। ଏହି ସମୟରେ ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରାଯାଇପାରିବ। ଜାତୀୟ ଜରୁରୀ ପରିସ୍ଥିତି ସମୟରେ ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ନାଗରିକମାନଙ୍କର ମୌଳିକ ଅଧିକାର ମଧ୍ୟ ପ୍ରଭାବିତ ହୋଇଥାଏ। ଧାରା 19ରେ ପ୍ରଦତ୍ତ 6ଟି ସ୍ୱାଧୀନତା ଅଧିକାର, ଧାରା 32ରେ ପ୍ରଦତ୍ତ ସମ୍ବିଧାନ ପ୍ରତିକାର ଅଧିକାର ଭଳି ମୌଳିକ ଅଧିକାରଗୁଡ଼ିକ ନିଲମ୍ବିତ କରାଯାଇପାରେ। କେବଳ ଧାରା 20 ସିଦ୍ଧ ଦୋଷରୁ ସୁରକ୍ଷା ଏବଂ ଧାରା 21 ଜୀବନ ଏବଂ ବ୍ୟକ୍ତିଗତ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ସୁରକ୍ଷା ମୌଳିକ ଅଧିକାର ବ୍ୟତୀତ ଅନ୍ୟ ସମସ୍ତ ମୌଳିକ ଅଧିକାରଗୁଡ଼ିକର ଉପଲବ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଗ୍ରହଣୀୟ ହୋଇପାରିବ ନାହିଁ। ଯୁଦ୍ଧ, ବହି ଆକ୍ରମଣ ଓ ସଶସ୍ତ ବିଦ୍ରୋହ ଭଳି 3ଟି ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏକ ସମୟରେ ଜାତୀୟ ଜରୁରୀ ପରିସ୍ଥିତି ପୃଥକ୍ ପୃଥକ୍ ଘୋଷଣାନାମା ଜାରି କରାଯାଇପାରେ କିମ୍ବା ଗୋଟିଏ କାରଣରୁ ଜାରି ଜରୁରୀ ପରିସ୍ଥିତି ବଳବତ୍ତର ଥିବା ସମୟରେ ଅନ୍ୟ ଏକ କାରଣରୁ ମଧ୍ୟ ଏହା ପୃଥକ୍ ଘୋଷଣାନାମା ବଳରେ ଜାରି କରାଯାଇପାରେ। ସର୍ବପ୍ରଥମେ 26 ଅକ୍ଟୋବର 1966 ଭାରତ ଚୀନ୍ ଯୁଦ୍ଧ ସମୟରେ ଏହି ଜାତୀୟ ଜରୁରୀ ପରିସ୍ଥିତି ଜାରି ହୋଇଥିଲା। ଓ ତାହାକୁ 10 ଜାନୁଆରୀ 1968 ମସିହାରେ ଉଠାଇ ନିଆଯାଇଥିଲା। ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଏହା ଦ୍ୱିତୀୟ ଥର 1971 ମସିହା 3 ଡିସେମ୍ବରରେ ଜାରି କରାଯାଇଥିଲା। ତୃତୀୟ ଥର 25 ଜୁନ୍ 1975 ମସିହାରେ ସେତେବେଳର ବ୍ୟବସ୍ଥା ଆଭ୍ୟନ୍ତରୀଣ ଗଣ୍ଡଗୋଳ କାରଣକୁ ଜାରି କରାଯାଇଥିଲା। ଉଭୟ ଦ୍ୱିତୀୟ ଓ ତୃତୀୟ ଥର ଜାରି ଘୋଷଣାନାମାକୁ 21 ମାର୍ଚ୍ଚ 1977 ମସିହାରେ ଉଠାଇ ନିଆଯାଇଥିଲା। ନାଗରିକମାନଙ୍କର ମୌଳିକ ଅଧିକାର, ଗଣମାଧ୍ୟମର ସ୍ୱାଧୀନତା, ରାଜନୈତିକ ସ୍ୱତନ୍ତ୍ରତା, ଗଣତାନ୍ତ୍ରିକ ବ୍ୟବସ୍ଥା ଇତ୍ୟାଦି ଉପରେ ଜାତୀୟ ଜରୁରୀ ପରିସ୍ଥିତିର ପ୍ରଭାବ କାରଣରୁ, ବିଶେଷ କରି ଆଭ୍ୟନ୍ତରୀଣ ଗଣ୍ଡଗୋଳ ଆଧାରରେ ଘୋଷିତ ଜାତୀୟ ଜରୁରୀ ପରିସ୍ଥିତି 1975 ଅନେକ ଦୃଷ୍ଟିରୁ ବିବାଦପୂର୍ଣ୍ଣ ଅଟେ। 1978 ମସିହାରେ 44ତମ ଭାରତ ସମ୍ବିଧାନ ସଂଶୋଧନରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଶବ୍ଦକୁ ହଟାଇ ସଶସ୍ତ୍ର ବିପ୍ଳବ କରାଯାଇଛି। 1975 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଫକରୁଦ୍ଦିନ ଅଲି ଅହମ୍ମଦ ଜାତୀୟ ଜରୁରୀ ପରିସ୍ଥିତି 25 ଜୁନ୍ରେ ଘୋଷଣା କରିଥିଲେ ଓ ତାହାକୁ 21 ମାର୍ଚ୍ଚ 1977 ମସିହାରେ ଉଠାଇ ନିଆଯାଇଥିଲା। ଏହି ଘୋଷଣାନାମା ସମୟରେ ପ୍ରଧାନମନ୍ତ୍ରୀଙ୍କର କ୍ଷମତାରେ ବୃଦ୍ଧି, ନିର୍ବାଚନ ବାତିଲ କରିବା, ନାଗରିକ ଅଧିକାରକୁ ନିଲମ୍ବିତ ରଖିବା, ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଗିରଫ କରି ଜେଲ୍ରେ ପୁରାଇବା, ଗଣମାଧ୍ୟମର ନିୟନ୍ତ୍ରଣ କରିବା ଇତ୍ୟାଦି କାରଣରୁ ଅଧିକ ବିବାଦପୂର୍ଣ୍ଣ ଅଟେ। ଏହି ଜାତୀୟ ଜରୁରୀ ପରିସ୍ଥିତି ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦର କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିଥିଲେ। ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ବା ବିରୋଧୀ ନେତା ମୋରାରଜୀ ଦେଶାଇ, ଜୟପ୍ରକାଶ ନାରାୟଣ, ଜର୍ଜ ଫର୍ଣ୍ଣାଣ୍ଡିସ୍, ଚରଣ ସିଂ, ଅଟଲ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ, ମୁଲାୟମ ସିଂ ପ୍ରଭୃତି ନେତାମାନଙ୍କ ସହିତ ପ୍ରାୟ 1 ଲକ୍ଷରୁ ଅଧିକ ରାଜନୈତିକ ବିରୋଧୀ, ପତ୍ରକାର ଓ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜେଲ୍ରେ ପୁରାଇ ରଖିଥିଲେ। ଜାତୀୟ ଜରୁରୀ ପରିସ୍ଥିତି ସମୟରେ 42ତମ ସମ୍ବିଧାନ ସଂଶୋଧନ 1976 ପ୍ରଣୟନ କରି ସମ୍ବିଧାନର ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ। ଏହାକୁ ଏକ ମିନି କନଷ୍ଟିଚ୍ୟୁସନ୍ ବୋଲି ମଧ୍ୟ କୁହାଯାଏ। ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାରଙ୍କର କ୍ଷମତା ବୃଦ୍ଧି, ନ୍ୟାୟପାଳିକାର ଅଧିକାରକୁ ସୀମିତ କରିବା, କେନ୍ଦ୍ର ରାଜ୍ୟ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସମ୍ପର୍କକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟ କରାଯାଇଥିଲା। ଜାତୀୟ ଜରୁରୀ ପରିସ୍ଥିତି 1975 ସମୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଯଥା ବାଧ୍ୟତାମୂଳକ ବନ୍ଧ୍ୟାକରଣ, ଗଣମାଧ୍ୟମର ନିୟନ୍ତ୍ରଣ ଇତ୍ୟାଦି କାରଣରୁ ପ୍ରବଳ ଜନଅସନ୍ତୋଷ ଓ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ପରିଶେଷରେ 21 ମାର୍ଚ୍ଚ 1977 ମସିହାରେ ଏହି ଜରୁରୀ ପରିସ୍ଥିତି ଉଠାଇ ନିଆଯାଇଥିଲା। ଏହାର ପ୍ରଭାବରେ 1977 ମସିହା ନିର୍ବାଚନରେ ନିଜେ ଇନ୍ଦିରା ଗାନ୍ଧୀ ଓ କଂଗ୍ରେସ ଦଳ ପରାଜୟ ବରଣ କରିଥିଲେ। 1977 ମସିହାରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ ସରକାର ଗଠିତ ହୋଇଥିଲା। 44ତମ ସମ୍ବିଧାନ ସଂଶୋଧନ 1978 ମାଧ୍ୟମରେ ମୋରାରଜୀ ଦେଶାଇଙ୍କ ସରକାର ଜାତୀୟ ଜରୁରୀ ପରିସ୍ଥିତି ସମ୍ବନ୍ଧୀୟ କେତେକ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ, ଯେପରି ପ୍ରଧାନମନ୍ତ୍ରୀଙ୍କ ଉପଦେଶ ବଦଳରେ କ୍ୟାବିନେଟ୍ର ଲିଖିତ ପରାମର୍ଶ, ଆଭ୍ୟନ୍ତରୀଣ ଗଣ୍ଡଗୋଳ ପରିବର୍ତ୍ତେ ସଶସ୍ତ୍ର ବିପ୍ଳବ, ସ୍ୱତନ୍ତ୍ର ବହୁମତରେ ପ୍ରସ୍ତାବ ଗୃହୀତ ହେବା, ସଂସଦର ଅନୁମୋଦନ 1 ମାସ ମଧ୍ୟରେ ଲାଭ କରିବା ଇତ୍ୟାଦି ଜାତୀୟ ଜରୁରୀ ହୋଇପାରିବେ। ଯଦି ପୂର୍ବରୁ ଉଠାଇ ନିଆଯାଇ ନାହିଁ, ତେବେ ଏହି ଘୋଷଣାନାମା ଜାରି ହେବାର 1 ମାସ ମଧ୍ୟରେ ସଂସଦର ଉଭୟ ଗୃହ ଦ୍ୱାରା ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ବଳରେ ଅନୁମୋଦିତ ନ ହେଲେ ଆପେ ଆପେ ଅକାମୀ ହୋଇଯାଏ। ଅର୍ଥାତ୍ ଏହା ପ୍ରତ୍ୟେକ ଗୃହର ମୋଟ ସଦସ୍ୟ ସଂଖ୍ୟାର ସଂଖ୍ୟାଗରିଷ୍ଠ ସମର୍ଥନ ଓ ଗୃହର 2/3 ସଦସ୍ୟଙ୍କ ଉପସ୍ଥିତି ଓ ମତଦାନ ଦ୍ୱାରା ଅନୁମୋଦନ ହେବା ଆବଶ୍ୟକ। ଯଦି ଲୋକସଭା ଭଙ୍ଗ ହୋଇଥାଏ, ତେବେ ରାଜ୍ୟସଭା ଏହାକୁ ଅନୁମୋଦନ କରିବା ଆବଶ୍ୟକ ଓ ପୁନର୍ଗଠିତ ଲୋକସଭା ତାହାର ପ୍ରଥମ ବୈଠକ ଦିନଠାରୁ 30 ଦିନ ମଧ୍ୟରେ ଏହାକୁ ଅନୁମୋଦନ କରିବା ବିଧେୟ। ସଂସଦ ଦ୍ୱାରା ଅନୁମୋଦିତ ହେଲେ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହେ ଓ ସେହି ସମୟସୀମା ଶେଷ ହେବା ପୂର୍ବରୁ ସଂସଦ ଦ୍ୱାରା ପୁନଃ ଅନୁମୋଦନ ଲାଭ କଲେ ଥରକୁ 6 ମାସ ଲେଖାଏଁ ବୃଦ୍ଧି ପାଇ ଅନିର୍ଦ୍ଦିଷ୍ଟ କାଲ ପର୍ଯ୍ୟନ୍ତ ବଳବତ୍ତର ରହିପାରେ। ରାଷ୍ଟ୍ରପତି ଯେକୌଣସି ସମୟରେ ଏହାକୁ ଉଠାଇ ନେଇପାରନ୍ତି। ସେହିପରି ଲୋକସଭା ସାଧାରଣ ବହୁମତରେ ଏହି ପରିସ୍ଥିତିକୁ ଉଠାଇ ନେବା ପାଇଁ ପ୍ରସ୍ତାବ ଗୃହୀତ କଲେ ଏହା ଅକାମୀ ହୋଇଯାଇଥାଏ। ସମ୍ବିଧାନର ଧାରା 353ରେ ଜାତୀୟ ଜରୁରୀ ପରିସ୍ଥିତିର ପ୍ରଭାବ ବିଷୟ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା କେନ୍ଦ୍ର କାର୍ଯ୍ୟପାଳିକା କ୍ଷମତା ବୃଦ୍ଧି ପାଏ ଓ ରାଜ୍ୟ କାର୍ଯ୍ୟପାଳିକା କ୍ଷମତା କିପରି ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ କେନ୍ଦ୍ର ନିର୍ଦ୍ଦେଶ ଜାରି କରିଥାଏ। ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିବାର ଅବାଧ ଅଧିକାର ସଂସଦକୁ ପ୍ରାପ୍ତ ହୋଇଥାଏ। ଏହା ସହିତ କେନ୍ଦ୍ର ରାଜ୍ୟ ଆର୍ଥିକ ସମ୍ପର୍କର ପୁନର୍ବିନ୍ୟାସ ଘଟି ଉଭୟଙ୍କ ମଧ୍ୟରେ ରାଜସ୍ୱ ବଣ୍ଟନର ସୂତ୍ର ଓ ନୀତି ପରିବର୍ତ୍ତନ ହୋଇପାରେ। ଏହି ସମୟରେ ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇପାରିବ। ଜାତୀୟ ଜରୁରୀ ପରିସ୍ଥିତି ସମୟରେ ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ନାଗରିକମାନଙ୍କର ମୌଳିକ ଅଧିକାର ମଧ୍ୟ ପ୍ରଭାବିତ ହୋଇଥାଏ। ଧାରା 19ରେ ପ୍ରଦତ୍ତ 6ଟି ସ୍ୱାଧୀନତା ଅଧିକାର, ଧାରା 32ରେ ପ୍ରଦତ୍ତ ସମ୍ବିଧାନ ପ୍ରତିକାର ଅଧିକାର ଭଳି ମୌଳିକ ଅଧିକାରଗୁଡ଼ିକ ନିଲମ୍ବିତ କରାଯାଇପାରେ। କେବଳ ଧାରା 20 ସିଦ୍ଧ ଦୋଷରୁ ସୁରକ୍ଷା ଏବଂ ଧାରା 21 ଜୀବନ ଏବଂ ବ୍ୟକ୍ତିଗତ ଧାରା 21 ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ସୁରକ୍ଷା ମୌଳିକ ଅଧିକାର ବ୍ୟତୀତ ଅନ୍ୟ ସମସ୍ତ ମୌଳିକ ଅଧିକାରଗୁଡ଼ିକର ଉପଲବ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଗ୍ରହଣୀୟ ହୋଇପାରିବ ନାହିଁ। ଯୁଦ୍ଧ, ବହି ଆକ୍ରମଣ ଓ ସଶସ୍ତ୍ର ବିଦ୍ରୋହ ଭଳି ତିନୋଟି ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏକ ସମୟରେ ଜାତୀୟ ଜରୁରୀ ପରିସ୍ଥିତି ପୃଥକ୍ ପୃଥକ୍ ଘୋଷଣାନାମା ଜାରି କରାଯାଇପାରେ, କିମ୍ବା ଗୋଟିଏ କାରଣରୁ ଜାରି ଜରୁରୀ ପରିସ୍ଥିତି ବଳବତ୍ତର ଥିବା ସମୟରେ ଅନ୍ୟ ଏକ କାରଣରୁ ମଧ୍ୟ ଏହା ପୃଥକ୍ ଘୋଷଣାନାମା ବଳରେ ଜାରି କରାଯାଇପାରେ। ସର୍ବପ୍ରଥମେ 26 ଅକ୍ଟୋବର 1966 ଭାରତ ଚୀନ ଯୁଦ୍ଧ ସମୟରେ ଏହି ଜାତୀୟ ଜରୁରୀ ପରିସ୍ଥିତି ଜାରି ହୋଇଥିଲା ଓ ତାହାକୁ 10 ଜାନୁଆରୀ 1968 ଉଠାଇ ନିଆଯାଇଥିଲା। ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଏହା ଦ୍ୱିତୀୟ ଥର 1971 3 ଡିସେମ୍ବରରେ ଜାରି କରାଯାଇଥିଲା। ତୃତୀୟ ଥର 25 ଜୁନ୍ 1975 ସେତେବେଳର ବ୍ୟବସ୍ଥା ଆଭ୍ୟନ୍ତରୀଣ ଗଣ୍ଡଗୋଳ କାରଣକୁ ଜାରି କରାଯାଇଥିଲା। ଉଭୟ ଦ୍ୱିତୀୟ ଓ ତୃତୀୟ ଥର ଜାରି ଘୋଷଣାନାମାକୁ 21 ମାର୍ଚ୍ଚ 1977 ଉଠାଇ ନିଆଯାଇଥିଲା। ନାଗରିକମାନଙ୍କର ମୌଳିକ ଅଧିକାର, ଗଣମାଧ୍ୟମର ସ୍ୱାଧୀନତା, ରାଜନୈତିକ ସ୍ୱତନ୍ତ୍ରତା, ଗଣତାନ୍ତ୍ରିକ ବ୍ୟବସ୍ଥା ଇତ୍ୟାଦି ଉପରେ ଜାତୀୟ ଜରୁରୀ ପରିସ୍ଥିତିର ପ୍ରଭାବ କାରଣରୁ ବିଶେଷ କରି ଆଭ୍ୟନ୍ତରୀଣ ଗଣ୍ଡଗୋଳ ଆଧାରରେ ଘୋଷିତ ଜାତୀୟ ଜରୁରୀ ପରିସ୍ଥିତି 1975 ଅନେକ ଦୃଷ୍ଟିରୁ ବିବାଦପୂର୍ଣ୍ଣ ଅଟେ। 1978 ଭାରତ ସମ୍ବିଧାନ ସଂଶୋଧନରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଶବ୍ଦକୁ ହଟାଇ ସଶସ୍ତ୍ର ବିପ୍ଳବ କରାଯାଇଛି। 1975 ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଫକରୁଦ୍ଦିନ ଅଲି ମହମ୍ମଦ ଜାତୀୟ ଜରୁରୀ ପରିସ୍ଥିତି 25 ଜୁନ୍ରେ ଘୋଷଣା କରିଥିଲେ ଓ ତାହାକୁ 21 ମାର୍ଚ୍ଚ 1977 ଉଠାଇ ନିଆଯାଇଥିଲା। ଏହି ଘୋଷଣାନାମା ସମୟରେ ପ୍ରଧାନମନ୍ତ୍ରୀଙ୍କର କ୍ଷମତାରେ ବୃଦ୍ଧି, ନିର୍ବାଚନ ବାତିଲ କରିବା, ନାଗରିକ ଅଧିକାରକୁ ନିଲମ୍ବିତ ରଖିବା, ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଗିରଫ କରି ଜେଲ୍ରେ ପୁରାଇବା, ଗଣମାଧ୍ୟମର ନିୟନ୍ତ୍ରଣ କରିବା ଇତ୍ୟାଦି କାରଣରୁ ଅଧିକ ବିବାଦପୂର୍ଣ୍ଣ ଅଟେ। ଏହି ଜାତୀୟ ଜରୁରୀ ପରିସ୍ଥିତି ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦର କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିଥିଲେ। ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ବା ବିରୋଧୀ ନେତା ମୋରାରଜୀ ଦେଶାଇ, ଜୟପ୍ରକାଶ ନାରାୟଣ, ଜର୍ଜ ଫର୍ଣ୍ଣାଣ୍ଡିସ୍, ଚରଣ ସିଂ, ଅଟଲ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ, ମୁଲାୟମ ସିଂ ପ୍ରଭୃତି ନେତାମାନଙ୍କ ସହିତ ପ୍ରାୟ 1 ଲକ୍ଷରୁ ଅଧିକ ରାଜନୈତିକ ବିରୋଧୀ, ପତ୍ରକାର ଓ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜେଲ୍ରେ ପୁରାଇ ରଖିଥିଲେ। ଜାତୀୟ ଜରୁରୀ ପରିସ୍ଥିତି ସମୟରେ 42ତମ ସମ୍ବିଧାନ ସଂଶୋଧନ 1976 ପ୍ରଣୟନ କରି ସମ୍ବିଧାନର ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ। ଏହାକୁ ଏକ ମିନି କନଷ୍ଟିଚ୍ୟୁସନ୍ ବୋଲି ମଧ୍ୟ କୁହାଯାଏ। ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାରଙ୍କର କ୍ଷମତା ବୃଦ୍ଧି, ନ୍ୟାୟପାଳିକାର ଅଧିକାରକୁ ସୀମିତ କରିବା, କେନ୍ଦ୍ର ରାଜ୍ୟ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସମ୍ପର୍କକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟ କରାଯାଇଥିଲା। ଜାତୀୟ ଜରୁରୀ ପରିସ୍ଥିତି 1975 ସମୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଯଥା ବାଧ୍ୟତାମୂଳକ ବନ୍ଧ୍ୟାକରଣ, ଗଣମାଧ୍ୟମର ନିୟନ୍ତ୍ରଣ ଇତ୍ୟାଦି କାରଣରୁ ପ୍ରବଳ ଜନଅସନ୍ତୋଷ ଓ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ପରିଶେଷରେ 21 ମାର୍ଚ୍ଚ 1977 ଏହି ଜରୁରୀ ପରିସ୍ଥିତି ଉଠାଇ ନିଆଯାଇଥିଲା। ଏହାର ପ୍ରଭାବରେ 1977 ନିର୍ବାଚନରେ ନିଜେ ଇନ୍ଦିରା ଗାନ୍ଧୀ ଓ କଂଗ୍ରେସ ଦଳ ପରାଜୟ ବରଣ କରିଥିଲେ। 1977 ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ ସରକାର ଗଠିତ ହୋଇଥିଲା। 44ତମ ସମ୍ବିଧାନ ସଂଶୋଧନ 1978 ମାଧ୍ୟମରେ ମୋରାରଜୀ ଦେଶାଇଙ୍କ ସରକାର ଜାତୀୟ ଜରୁରୀ ପରିସ୍ଥିତି ସମ୍ବନ୍ଧୀୟ କେତେକ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ, ଯେପରି ପ୍ରଧାନମନ୍ତ୍ରୀଙ୍କ ଉପଦେଶ ବଦଳରେ କ୍ୟାବିନେଟ୍ର ଲିଖିତ ପରାମର୍ଶ, ଆଭ୍ୟନ୍ତରୀଣ ଗଣ୍ଡଗୋଳ ପରିବର୍ତ୍ତେ ସଶସ୍ତ୍ର

0: ଜୁନ୍ ପଚିଶ ଯେଉଁଦିନ 1975 ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା ସେହିଦିନକୁ ସମ୍ବିଧାନ ହତ୍ୟା ଦିବସ ବା କନଷ୍ଟିଚ୍ୟୁସନ୍ ମର୍ଡର୍ ଡେ ଭାବେ ଘୋଷଣା କରିଛନ୍ତି।
1: ଶୁଣିଲେ ଆଲୋଚନା। ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ଦିଗ ତାର ପ୍ରଭାବ ସମ୍ପର୍କରେ କହିଲେ ଜଗଦୀଶ ପ୍ରଧାନ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସଂଘର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ପଣ୍ଡିତ ଅଜୟ ପୋହନଙ୍କ କଣ୍ଠରେ କାଫି ଥାର୍ଡ ସହିତ ଜଡ଼ିତ ରୋମାଣ୍ଟିକ ଆତ୍ମାପୂର୍ଣ୍ଣ ଏବଂ ବିରହ ଭାବକୁ ଜାଗ୍ରତ କରୁଥିବା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗ ବାଘେଶ୍ରୀ। ବିଳମ୍ବିତରେ ଖୋଲ ସଖୀ ମନ ଲାଗେନା, ଦ୍ରୁତରେ ବୋଲ ଜୋ ହମନେ ତୁମସେ ବାତ କହି।

ସେତେବେଳେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ରେଲଗୁରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ କଣ୍ଠରେ ଭକ୍ତି ଏବଂ ଶୃଙ୍ଗାର ରସରେ ପରିପୂର୍ଣ୍ଣ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଏକ ଖୁବ୍ ବହୁତ ମଧୁର ଏବଂ ଲୋକପ୍ରିୟ ରାଗ ବିହାଗ ବିଳମ୍ବିତ ଏକ ତାଲରେ ନିବଦ୍ଧ ବୋଲ ଆଇ ପ୍ୟାରି ପଘାଉଲେ ଦ୍ରୁତ ତିନ ତାଲରେ ନିବଦ୍ଧ ବୋଲ ନିର୍ଖନ୍ତ ଦେଖତ ଜିଆ ସୁଖ ପାଏ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ କଣ୍ଠରେ ଶୁଣିଲେ ଭକ୍ତି ଏବଂ ଶୃଙ୍ଗାର ରସରେ ପରିପୂର୍ଣ୍ଣ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଖୁବ୍ ବହୁତ ସୁନ୍ଦର ଏବଂ ମଧୁର ଏବଂ ଲୋକପ୍ରିୟ ରାଗ ବିହାଗ। ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ଶୁଣୁଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଇଛି ସମ୍ଭିଧାନ ହତ୍ୟା ଦିବସ। ଆଜିର ଦିନେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦା ହାନି କରାଯିବାର ସହିତ ଲୋକମାନଙ୍କର ମୌଳିକ ଅଧିକାର ଶେଷ କରାଯାଇଥିଲା କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଏବେ ରବିବାର ଦିନ ସକାଳ 11 ବଜେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ କରିବେ ଭାବ ବିନିମୟ। ରାଜ୍ୟର ସବୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅତକା ବରକସ କରିବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ରାଜ୍ୟ ଶିଶୁ ବାଟିକାର 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ସ୍କୁଲ ବ୍ୟାଗ୍ ଦେବାର ଲାଗି ଓସେପା ଦେଲେ ନିର୍ଦ୍ଦେଶ। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫରୁ 2023 ଆର୍ 2024 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହେଲା ଘୋଷଣା। 2023 ବଛର ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍, 2024 ବଛର ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର। ପୁରୀ ଶ୍ରୀମନ୍ଦିରନ ଆଜି ଅନୁଷ୍ଠିତ ହୋଇଛି ରୁକ୍ମିଣୀ ବିବାହ ନୀତି। ଓଡ଼ିଶା ଜନଗଣନାର ପହିଲା ଖେପ ସଫଳତା ସହିତ ହୋଇଛି ଶେଷ, ସମୀକ୍ଷା କଲେ ରାଇସ୍ପ ସଚିବ। ରାଜ୍ୟସଭାଦୀ ନିର୍ବାଚିତ 10 ଜଣ ସଦସ୍ୟ ନେଲେ ଶପଥ। ପୁରୀଠାରେ ତିଆରି ହେବା 1000 ଆସନ ଥିବାର ବହୁମୁଖୀ ସମ୍ମିଳନୀ କେନ୍ଦ୍ର। ବରଗଡ଼ ଉପଖଣ୍ଡନ 284 ଜଣ ଦିବ୍ୟାଙ୍ଗ ଆରୁ 58 ଜଣ ବରିଷ୍ଠ ନାଗରିକମାନଙ୍କୁ ବଣ୍ଟାଗଲା ଭିନ୍ଭିନ୍ ଉପକରଣ। ଶିଶୁ ମୃତ୍ୟୁ ହାର କମ୍ କରବାର ଆର୍ ସ୍ୱାସ୍ଥ୍ୟସେବାକେ ଆହୁରି ବରକସ କରବାର ଦିଗେ ବୌଦ୍ଧ ଜିଲ୍ଲାର ଅନୁଷ୍ଠିତ ହେଲା ସମନ୍ୱୟ ବୈଠକ। କଲ୍ୟାଣୀ ଜିଲ୍ଲାର ଅନୁଷ୍ଠିତ ହେଲା ପିଏମ୍ ସ୍ୱନିଧି ଉତ୍ସବ। ହକି ଇଣ୍ଡିଆ ତରଫରୁ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ହେଲା ଘୋଷଣା। ଦଳଟି ସାମିଲ ହେଲେ ଓଡ଼ିଶାର ହର୍ଷାରାଣୀ ମିଞ୍ଚ, ପୂଜା ସାହୁ, ତନୁଜା ଟପ୍ନୋ ଆଉ ସୁପ୍ରିୟା କୁଜୁର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଉଦୟ ଭାରତ ଆର୍ ବାଂଲାଦେଶ ଭିତରେ ଚାଲିଛି ମ୍ୟାଚ୍। ଏବେ 24 ଘଣ୍ଟା ଭିତରେ ରାଜ୍ୟ ଘଡ଼ଘଡ଼ି ସହିତ ହୋଇପାରେ ବର୍ଷା, ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ଡିଏନ୍ ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ପକ୍ଷ ଖୋଲିଦେଅ ଆକାଶ ତମର, ମୂଳ ତାମିଲ ରଚନା ଜୟନ୍ଥନ, ହିନ୍ଦୀ ରୂପାନ୍ତର ହରିଶଙ୍କର, ଓଡ଼ିଆ ଭାଷାନ୍ତର ଗୋବିନ୍ଦ ଚନ୍ଦ୍ର ଦାସ। ଶୁଣନ୍ତୁ ନାଟକ ପକ୍ଷ ଖୋଲିଦେଅ ଆକାଶ ତମର।

0: ମୋ ପାଇଁ କେବେ ଚା କର ନା ଚଳ, ତୁ ଷ୍ଟ୍ରଙ୍ଗ, ହଁ ଦୁଧ ବି ଦବ।
1: ଓହୋ, ଚାରେ ଦୁଧ ନ ଦେଇ କଣ ମଦ ଦିଅନ୍ତି?
2: କିଛି ଖରାପ ଭାବିବୁନି ଅରୁଣାଚଳ, ତୋ ପୁଅ ହାତ ତା ନା, ଖାଇବ ଯିଏ ଥରେ ପାଟିରୁ ଛାଡ଼ିବନି।
1: କେମିତି ଛାଡ଼ିବ ଜାଣିଛ ନା, ଯୋଉଦିନ ସେ ଦୋକାନରେ ବସୁଛି ଦୁଧବାଲା ପାଖରେ ହାତ ଯୋଡ଼ି କାକୁତି ମିନତି ହେବାକୁ ପଡ଼ୁଛି। ଆଉ ବର୍ଷେ ଖଣ୍ଡ ଯଦି ସେ ଏମିତି ଦୋକାନ ଚଳେଇବ ନା, ତାହେଲେ ତ ଆମକୁ ଗାଁକୁ ଫେରିଯିବାକୁ ପଡ଼ିବ।
2: ନାଇଁ ରେ ଭାଇ ନାଇଁ, ତମେ ଦୋକାନ ଚଳାଅ ବୁଝିଲ, କଷ୍ଟମର୍ସ ଟା ଚଳେଇ ଥାଅ, ଆଉ ନୂଆ ନୂଆ ଘର ବି ତିଆରି କର।
0: ହଁ ଆମେ ବି ପଛେ ପଛେ ରହୁଛୁ।
1: ହଁ ଚୁପଚାପ ମୋ ଦୋକାନରେ ବସି ଚା ପିଇବାକୁ ପଡିବ।
0: ଭାରି ବପ ଦେଖଉଛ, ଏଇନା ଦେଖ ମଣିଷ ପିଲାଟା ଆସୁଛି, ଯାହା ଦେଲେ ବି ଚୁପଚାପ ପିଇ ଦେଇ ଚାଲିଯିବ, ତମେ ସବୁ ବାକିରେ ଖାଇବ, ସେଥିରେ ପୁଣି ଏଡ଼େ ବଡ ବଡ କଥା
2: ଆରେ। ହଁ ତ ହିରେ ସେଇ ଗୁଙ୍ଗା ଓଲୁଟାରେ, ହଁ ତା ଚେହେରା ଦେଖିଲେ ଯେ କେହି ବିଷ ଖାଇ ମରିଯିବାକୁ କହିବ।
1: ଏବେ ଜଲ୍ଦି ଶେଷ କର, ସେ ଆସିଗଲେ, ଆସନ୍ତୁ ଆସନ୍ତୁ ଆଜ୍ଞା ଆସନ୍ତୁ
0: ସାର୍, ଏଇଠି ବସନ୍ତୁ ଆଜ୍ଞା।
3: ଥ୍ୟାଙ୍କସ।
1: କଣ ଦେବି ବାବୁ,
3: କଫି?
0: ସାର୍ ଆପଣଙ୍କ ଘର କୋଉଠି?
3: ମଦୁରାଇ।
0: ଏଠି ଆସି କାହିଁକି ରହିଛନ୍ତି?
3: ସରି
0: ମାନେ?
1: ଓ ମାନେ ଆଉ କିଛି ପଚାରନି,
3: ଅନ୍ୟ କାହା ବିଷୟରେ ସବୁ କଥା ବୁଝି ଲାଭ କଣ?
0: ମାନେ ଆପଣ ଅନ୍ୟମାନଙ୍କ ଠାରୁ କିଛିଟା ଅଲଗା ମନେ ହେଉଛନ୍ତି ତ, ସେଇଥିପାଇଁ ଟିକେ ପଚାରିଦେଲି ଆଜ୍ଞା।
3: ସେଥିପାଇଁ ଆପଣ ଚିନ୍ତିତ କାହିଁକି?
1: ଓହୋ ଆଜ୍ଞା, ଆପଣ ତାଙ୍କ କଥା ଶୁଣନ୍ତୁ ନାହିଁ, ଏଇ ନିଅନ୍ତୁ କଫି।
3: ସରି କଫି ଥାଉ, ମୁଁ ଏଇ ସାଙ୍ଗେ ସାଙ୍ଗେ ରଖିଛି।
0: ବାବାରେ ମେଲ୍ ଟ୍ରେନ୍ ଭଳି ତ ଦୌଡ଼ୁଛି,
1: ମୁଁ ଦେଖିଛି ଛାଡ଼ି ଆସିଛି।
0: ହଁ ସେଇଆ। ଆଚ୍ଛା ଅରୁଣାଚଳ, ଏ ଲୋକଟି କରୁଛି କଣ? ଦିନ ଯାକ ତ ଘର ଭିତରେ ପଡି ରହିଛି, ଏ ଗଞ୍ଜେଇ ଫଞ୍ଜେଇ ଟାଣୁଛି ନା କଣ?
2: ଆରେ ଗଞ୍ଜେଇ ଖାଇବାଟା କିଛି ବଡ କଥା ନୁହଁ ବୁଝିଲୁ, ଘର ଭିତରେ ଜାଲ ନୋଟ ଛାପୁନି ତ, ତାହେଲେ ତ ଘର ମାଲିକକୁ ଜେଲ ଯିବାକୁ ପଡିବ। ବିଚରା ଚିଲାଣ୍ଡି 40 ବର୍ଷ ବୟସରେ ନୂଆ କରି ବାହା ହେଇଛି ପରା।
1: ମାନେ ଏଣୁ ତେଣୁ କଣ ସବୁ ବକି ଯାଉଛ? ଏବେ ପଇସା ଦେଇ ରାସ୍ତା ଦେଖ, କପେ ଚା ପିଇବେ କି ନାହିଁ, ଚେୟାର ମାଡି ବସିଥିବେ 4 ଘଣ୍ଟା।
0: ହଉ ଆ ବେଙ୍କୁ ଆ ଯିବା, ସେ ତ ସେ ମଣିଷ ପିଲା ଉପରେ ଖୁସି ଆଉ।

0: ହେଉଛି।
1: ଦିଦି ଏ ତ ତୋରି ସ୍ୱର।
0: ହଁ ରାମସ୍ୱାମୀ, ଏ ଗୀତରେ ଏମିତି କଣ ଅଛି କି ଜାଣି, ସେ ବାବୁ ଯେତେବେଳେ ନାହିଁ ସେତେବେଳେ ରେକର୍ଡଟା ବଜେଇ ଶୁଣୁଛନ୍ତି।
1: ସେ କିଏ ଦିଦି?
0: ଏ ପାଖ ଘରେ ଭଡ଼ା ରହିଛନ୍ତି।
1: ଆଚ୍ଛା।
2: ହଁ ରାମସ୍ୱାମୀ, ଏଠି ଆସି 6 ମାସ ହେଲା ରହିଲେଣି, କାହା ସାଙ୍ଗରେ କିଛି କଥାବାର୍ତ୍ତା ନାହିଁ। ହଠାତ୍ ଦିନେ ଆସି ପହଞ୍ଚିଗଲେ ତୋ ଭଉଣୀର ଗୀତକୁ ଟେପ୍ କରିବା ପାଇଁ, ମୁଁ ଟେପ୍ କରିଦେଲି, ତାପରଠୁ ଏ ଯାଏ ନା ଆଉ ଆସୁଛନ୍ତି ନା କିଛି କଥାବାର୍ତ୍ତା।
1: ଆଚ୍ଛା କଣ କରନ୍ତି ସେ?
2: କିଏ ଜାଣି, ଦିନ ସାରା ତ ଘରେ ବସି ରହୁଛନ୍ତି, ଏ ଗପ ଲେଖୁଥିବେ ବୋଧେ ଆଉ।
1: ତାଙ୍କର କଣ ଏ ଗୀତ ଖୁବ ପସନ୍ଦ ହେଇଛି? ଦେଖିବା, ଦିନେ ତାଙ୍କ ସହିତ କଥାବାର୍ତ୍ତା କରିବା।
2: ଟିକେ ଚେଷ୍ଟା କଲୁ, କିଛି ହେଲେ ଜଣାପଡ଼ିବ। ହଁ ଏବେ କହିଲୁ, ତ ପଢାପଢି ସରିଲାଣି ତ?
1: ହଁ ଶେଷ।
0: ଏଣିକି ଚାକିରି ମିଳିଯିବ ତ?
1: ଚେଷ୍ଟା ତ କରୁଛି।
2: ହଁ ରାମସ୍ୱାମୀ, ସିଙ୍ଗାପୁରରୁ ସେମାନେ ତୋତେ ଭେଟିବାକୁ ଆସିବେ, ତୁ ଭଲ କରି କଥାବାର୍ତ୍ତା କରିବୁ।
1: କଣ କିଛି ଜରୁରୀ କାମରେ?
2: ଗୋଟେ ଅଫର୍ ନେଇ
1: ତମେ ଭାଇ।

0: ସୋସବି ବଢ଼ୁଛି ହେ ଆକାଶର ରାଜା ହେ ବରସାର ମନ୍ତ୍ରୀ।
1: ଆଖି ବୁଲେଇ ଦେଖିଲେ ଘର ଆଉ ଅଗଣାରୁ ବିଶେଷ ଧରଣର କିଛି ସୂଚନା ମିଳୁଛି। ଘର ଭିତରେ ଖଣ୍ଡେ ଖଟ, ପାଖରେ ଷ୍ଟୋଭ, ଘରର ଗୋଟିଏ କୋଣରେ କିଛି ବାସନ, ତା ପାଖରେ ଗୋଟିଏ ଖୋଲା ସିନ୍ଦୁକ, ଜିନିଷପତ୍ର ସବୁ ଖେଳାମେଳା, କାନ୍ଥ ଗୁଡ଼ିକରେ ଅଳନ୍ଦୁ, ଚାରିଆଡ଼େ ବୁଢ଼ିଆଣି ଚାଲ। ଘରର ଏ ଅବସ୍ଥା କହିଦେଉଛି ଯେ ଯଦି କିଏ ୟାଙ୍କ ବିଷୟରେ ଜାଣିବାକୁ ଚାହେଁ ସେ ଘର ଦେଖିନୁ।
2: କଣ ଶୁଣିଲେ?
1: ଆଜ୍ଞା ହଁ।
2: ଖୁବ ଦୁଃଖପୂର୍ଣ୍ଣ, ମର୍ମସ୍ପର୍ଶୀ ନା?
1: ହଁ ସାର୍।
2: ଆରେ ମତେ ଏମିତି ଚାହିଁ ରହିଛନ୍ତି କାହିଁକି?
1: ନା ତ।
2: ବୋଧେ ପ୍ରଶ୍ନ କରିବେ ଏ ବୟସରେ ମୁଁ ଏମିତି ଉଦାସ କାହିଁ।
1: ନା ନା, ସେ ତ ଆପଣଙ୍କ ନିଜ କଥା।
2: ଧନ୍ୟବାଦ। ଆଉ କିଛି
1: ନା? ଆଉ କିଛି ନା, ମୁଁ ଏବେ ଆସୁଛି। ଥ୍ୟାଙ୍କ ୟୁ ସାର୍।

0: କଣ ରାମସ୍ୱାମୀ, ତୁ ପୁରା ପଡ଼ୋଶୀ ସହିତ କଥାବାର୍ତ୍ତା କରି କିଛି ଟେର ପାଇବାକୁ ଯାଇଥିଲୁ, କିଛି ଜାଣିଲୁ?
1: ହଁ, ଲୋକଟି ଟିକେ କଡ଼ା ପ୍ରକୃତିର, ଘରୁ ବାହାରକୁ ବାହାରିବା ତା ପକ୍ଷରେ ଖୁବ୍ କଷ୍ଟକର, ଜଣାପଡ଼ୁଛି କିଛି ଯେମିତି ତା ଭିତରେ ଅକୁଆ ରହିଯାଇଛି।
0: ଆରେ ବୋକା, ତୁ ସିନା ତାକୁ ସିଧା ପଚାରିଥାନ୍ତୁ, ଏତେ କମ୍ ବୟସରେ ତାର ଏ ସନ୍ନ୍ୟାସ ବ୍ରତ କାହିଁକି?
1: ଆରେ ବାପରେ ବାପ, ଇଏ ତ କହିଥିଲେ ତ ସେ ଧକ୍କା ଦେଇ ଘରୁ ତଳି ଦେଇଥାନ୍ତା। ଆସ୍ତେ ଆସ୍ତେ କଥା ବାହାର କରିବାକୁ ପଡ଼ିବ ନା ଆଉ। ହଁ ଭାଇ, ଦିଦି, ତମ ଭିତରୁ ଜଣେ କେହି ମୋତେ ଟିକେ ସାହାଯ୍ୟ କରିବା ଦରକାର।
0: କି ସାହାଯ୍ୟ?
1: ୟା ଭିତରେ ତମେ ଯଦି ତାକୁ ଭେଟିବ, କହିବ ଯେ ଦିଦିଠୁ ମୁଁ ଅଧିକ ଭଲ ଗୀତ ଗାଇପାରେ।
0: ହଁ, ଇଏ ଏବେ କୋଉ ବଡ଼ କଥା ଯେ, କିନ୍ତୁ ଗୀତରେ କଣ ବା ପେଞ୍ଚ ଅଛି?
1: କିଛି ନାହିଁ, କିନ୍ତୁ ବନ୍ଧୁତାଟା ବଢ଼ିବାକୁ ତ ସାହାଯ୍ୟ କରିବ।
0: ହଉ ହେଲା।
1: ହେ ଝୁମ୍ଝୁମ୍ ବର୍ଷୁଥିବା ମେଘ, କ୍ଷେତରେ ବର୍ଷି ଯାଅ, ନଈ ପୋଖରୀକୁ ଭରିଦିଅ, ମାଟିକୁ ଛୁଇଁ ସୁନା କରିଦିଅ। ହେ ଅମୃତ ଧରା ବର୍ଷୁଥିବା କଳା ମେଘ, କେମିତି ଲାଗିଲା?
2: ଆରେ ବା, ଆପଣଙ୍କ କଣ୍ଠ ତ ଖୁବ୍ ସୁନ୍ଦର।
1: ଆଉ ଗୀତ?
2: ହଁ, ଏକ ପ୍ରକାର ଭଲ।
1: ଆପଣ ଏମିତି ହତାଶ ହେଲା ଭଳି କାହିଁକି କହୁଛନ୍ତି?
2: ନା, ହତାଶ କାହିଁକି ହେବି, ତେବେ ମୋ ଭାଗ୍ୟ ତ ମୋତେ ବରାବର ଠକି ଚାଲିଛି।
1: ଦେଖନ୍ତୁ ବ୍ରଦର, ଜୀବନରେ କେହି ଏଭଳି ନିରାଶ ହେବା ଅନୁଚିତ। ଆପଣ ନିଜକୁ ଏତେ ଛୋଟ ମନେ କରୁଛନ୍ତି କାହିଁକି?
2: ରାମସ୍ୱାମୀ ବାବୁ, ଏ ସାରା ଗାଁଟି ଭିତରେ କେବଳ ଆପଣ ହିଁ ମୋର ବନ୍ଧୁ। ମୁଁ ଆପଣଙ୍କୁ ମୋ କଥା କହି ମନଟାକୁ ଟିକେ ହାଲୁକା କରିପାରିବି। କେତେ ଛୋଟ ବୟସରେ ମୁଁ ଭାଗ୍ୟର ପ୍ରଥମ ଆଘାତ ପାଇଲି ଜାଣନ୍ତି? ମାତ୍ର 8 ବର୍ଷ ବୟସରେ। ବାପା ମୋର ମଦ୍ୟପ, ମାଆକୁ ପିଟିବା ପାଇଁ ସେ ପ୍ରତିଦିନ ମଦ ପିଇ ଘରକୁ ଫେରନ୍ତି। ଦିନେ ତାକୁ ଏମିତି ପିଟିଲେ, ମା ବିଚାରୀ ପାଟିରୁ ରକ୍ତ ବାହାରି ପଡ଼ିଲା, ସେ ବେହୋସ ତଳେ ପଡ଼ିଗଲା।

0: ସମ୍ଭାଳି ପାରିଲିନି। ଦୌଡ଼ିଗଲି ମେନ୍ ରୋଡ଼ର ପୋଲିସ ଷ୍ଟେସନକୁ। କିନ୍ତୁ ମୁଁ କଥା ଆରମ୍ଭ କରୁ ନ କରୁ ସବ୍ ଇନ୍ସପେକ୍ଟର ମୋ ହାତ ଉପରେ ବେତ ମାଡ଼ ଦେଇ ଗର୍ଜି ଉଠି କହିଲେ,
1: ଆଗେ ଟେବୁଲ ଉପରେ ହାତ ଉଠା।
0: ଯନ୍ତ୍ରଣାରେ ଛଟପଟି ମୁଁ ଟେବୁଲ ଉପରେ ହାତ ଉଠିଲି। ଯନ୍ତ୍ରଣାରେ ଛଟପଟି ମୁଁ ଟେବୁଲ ଉପରୁ ହାତ ଉଠେଇ ଆଣିଲି। ତାପରେ ପୋଲିସ ଲୋକେ ମୋତେ ସାନ୍ତ୍ୱନା ଦେଇ ସବୁ କଥା ପଚାରି ବୁଝିଲେ। ରାତିରେ ବାପା ପୁଣି ମଦ ପିଇକିରି ଆସିଲେ। ଅବଶ୍ୟ ସେତେବେଳକୁ ସେ ସବୁ କଥା ଜାଣିସାରିଥିଲେ ଆଉ ମୋତେ ସେ ଖୁବ୍ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ ଆଉ ଏମିତି ଜୋରରେ ଗୋଟେ ଧକ୍କା ମାରିଲେ। ମୁଁ କାନ୍ଥରେ ପିଟି ହେଇଗଲି। ଖାଲି ସେତିକି ନୁହେଁ ବନ୍ଧୁ, ଭାଗ୍ୟ ମୋତେ ପ୍ରେମ ଜଗତରୁ ବି ଧକ୍କା ଦେଇ ବିଦା କରିଦେଇଛି। ଶୁଣିବେ ମୋର ସେ କରୁଣ ପ୍ରେମ କାହାଣୀ।
2: ଶଙ୍କରନ, ଏଇ ଶଙ୍କରନ ଜେଣ୍ଟଲମ୍ୟାନ, ମୁଁ ଘଣ୍ଟାଏ କାଳ ଅପେକ୍ଷା କରି ରହିଛି ଆଉ ତମେ କିଛି ନ ଜାଣିଲା ଭଳି ଚାଲି ଯାଉଛ।
1: ସରି, କଥା କଣ?
2: କଥା ଆଉ କଣ, ପ୍ରେମ, ଖାଲି ପ୍ରେମ।
1: ତମେ କଣ ଭାବୁଛ ମୁଁ ତମକୁ ପ୍ରେମ କରୁଛି?
2: ଭଲ ଭାବରେ ଜାଣେ ଯେ ତମେ ମୋତେ ପ୍ରେମ କରୁନା।
1: ତାହେଲେ ମୋ ପିଛା ଛାଡ଼ୁନା କାହିଁକି?
2: କାରଣ ମୁଁ ତୁମକୁ ବିବାହ କରି ବୋଲି ସ୍ଥିର କରିସାରିଛି।
1: ତମେ ଏ କଥା ବି ସ୍ଥିର କରିସାରିଛ?
2: ମିଆଁ ବିବି ଚାହିଁଲେ ସବୁ କିଛି ସମ୍ଭବ।
1: କିନ୍ତୁ ତମ ଘର ଲୋକ ରାଜି ତ?
2: ନା, ସେମାନେ ନାରାଜ। କିନ୍ତୁ ସେମାନେ ମୋର କିଛି କରିପାରିବେନି। ମୋତେ ଡରେଇବା ଲାଗି ସେମାନେ ସେନାବାହିନୀରେ କାମ କରୁଥିବା ମୋ ଭାଇକୁ ଡକେଇଛନ୍ତି। କିନ୍ତୁ ମୁଁ ଡରିବା ଲୋକ ନୁହଁ।
1: ତାହେଲେ
2: ତାହେଲେ ମୁଁ ଘର ଛାଡ଼ି ତମ ଘରକୁ ଚାଲି ଆସିବି, ସେଠି କୋର୍ଟ ମ୍ୟାରେଜ କରିନବା। ଏତେ ଭାବିବାର କଣ ଅଛି? ତମ ମାଙ୍କ ଆଡୁ ତ କିଛି ପ୍ରୋବ୍ଲେମ ନାହିଁ।
1: ନା, କିଛି ନାହିଁ ଯେ, କିନ୍ତୁ ନିର୍ମଳା, ତମେ ଭଲ କରି ଭାବିଚିନ୍ତି ଏସବୁ କରୁଛ ତ?
2: ମୋ ପ୍ରେମ ପ୍ରତି କଣ ତମର ବିଶ୍ୱାସ ନାହିଁ?
1: ସେମିତି କିଛି ନୁହେଁ ମାଇ ଡିଅର।
2: ତାହେଲେ ତମ ଘରର ଠିକଣାଟା ମୋତେ ଦିଅ।
1: ଓକେ, ଲେଖ, 12 ବଲ୍ଲଭ ଭାଇ ଗଳି, ଜୟହିନ୍ଦପୁରମ, ମଦୁରାଇ।
2: ଓକେ, ବାଏ ଶଙ୍କର, ସି ୟୁ।
1: ଅଲ୍ ଦି ବେଷ୍ଟ ନିର୍ମଳା।

0: ଲାଗି ନିଜକୁ ଦାୟୀ କରି ନିରୋଳାରେ କାହିଁକି ଜଣେ ଲୁଚି ରହିବ? ଏ ପ୍ରଶ୍ନ କେବେ କେବେ ତମେ ନିଜକୁ ପଚାରିବା ଉଚିତ ଥିଲା। ଏବେ ମୁଁ ବୁଝେଇ ଦେଉଛି। ଦେଖ ଶଙ୍କରନ, ଏ ସମାଜରେ ବହୁ ପ୍ରକାରର ଲୋକେ ଅଛନ୍ତି। ଜଣେ ଅନ୍ୟ ପ୍ରତି ଯେଭଳି ବ୍ୟବହାର କରୁଛି ସେଥିରେ ତାର ବାସ୍ତବିକ ରୂପ ପ୍ରତିଫଳିତ ହେଉଛି।
1: ସାର୍, ଏବେ ମୁଁ ସବୁ ବୁଝିଗଲି।
0: ଗୁଡ୍ ଗୁଡ୍। ତେଣୁ କିଏ ମୋତେ ସମ୍ମାନ ଦେଲା ବା ଅପମାନ କଲା ସେଭଳି ଭାବିବା ମୂର୍ଖତା।
1: ସାର୍,
0: ତେଣୁ ସେସବୁ କଥା ପ୍ରତି ଆଦୌ ଦୃଷ୍ଟି ନ ଦେବା ତମର ପ୍ରଥମ କର୍ତ୍ତବ୍ୟ।
1: କିନ୍ତୁ ସାର୍, ମୋର ଭୟ ହେଉଛି।
0: କାହିଁକି?
1: କାରଣ ବର୍ତ୍ତମାନର ଏ ରୂପକୁ ଦୂରେଇ ଦେଇ ନୂଆ ରୂପକୁ ନିଜସ୍ୱ କରିବା କେବେ ହେଲେ ସହଜ ସାଧ୍ୟ ନୁହେଁ।
0: କଠିନ ହେଇପାରେ, କିନ୍ତୁ ଅସମ୍ଭବ ତ ନୁହେଁ। ଆଜି ତ ମୁଁ କେବଳ ମୂଳଦୁଆ ପକେଇଲି, ତା ଉପରେ କୋଠା ତିଆରି କରିବାକୁ ପଡ଼ିବ। ସେଥିଲାଗି ଆବଶ୍ୟକ ତମର ସହଯୋଗ।
1: ନିଶ୍ଚୟ ସାର୍, ସହଯୋଗ ମୁଁ କରିବି, କାରଣ ସେଇ କୋଠା ତ ମୋରି ପାଇଁ ତିଆରି ହେବ।
0: ପରବର୍ତ୍ତୀ ପଦକ୍ଷେପ ଆସନ୍ତା ସପ୍ତାହରେ।

0: ଆଜିକାଲି ତ ଶଙ୍କରନଙ୍କୁ ଦେଖିବାକୁ ମିଳୁନି, ଅଫିସରେ ବି ବେଶୀ ସମୟ ରହୁନାହାନ୍ତି। କଥା କ'ଣ?
1: ଫିଲ୍ଡ ଅଫିସରଙ୍କ ସହିତ ସେ ବାହାରକୁ ଯାଇଛନ୍ତି।
0: କି କାମରେ?
1: ବିଜନେସ୍ ସମ୍ପର୍କରେ କାହା ସହିତ କଥାବାର୍ତ୍ତା ହେବା ପାଇଁ।
2: ଅଫିସକୁ ଏ ଶଙ୍କରନ ଆସିବା ପରେ ଆମକୁ ଆଉ ପଚାରୁଛି ବା କିଏ?
0: କାହିଁକି କ'ଣ ହେଲା କି?
2: ସବୁ ଲେଡିଜ ତ ତାରି ବିଷୟରେ କଥା ହଉଛନ୍ତି ଆଉ।
3: ତାହେଲେ ତମେ ଚାହୁଁଛ ଯେ ସେ ନଥିବା ବେଳେ ତମ ବିଷୟରେ କଥାବାର୍ତ୍ତା କରନ୍ତୁ?
1: ଏଇତ ଏଇତ ଆସିଗଲେନି। ଆସନ୍ତୁ ସାର୍, ଏଇଖିଣି ଆପଣଙ୍କ କଥା ପଡିଥିଲା।
4: ସତନା କ'ଣ?
0: ହଁ ମିଷ୍ଟର ଶଙ୍କରନ, ତମ ସମ୍ପର୍କରେ ନଳିନୀ କିଛି ସନ୍ଦେହ କରୁଛି।
4: ସନ୍ଦେହ କାହିଁକି?
0: ଆଚ୍ଛା ତମ ଶକ୍ତି ଆଉ ଫୁର୍ତ୍ତିର ରହସ୍ୟ କ'ଣ?
4: ମୁଁ ସବୁଦିନେ ବାସି ତୋରାଣୀ ତିନି ଥର ଲେଖା ପିଉଛି।
0: ଶଙ୍କରନ, ମୋର ବି ଗୋଟେ ସନ୍ଦେହ।
4: ହଁ କୁହ କୁହ।
0: ମୁଁ ଶୁଣିଛି ଆଗେ ତମେ ସ୍ଲଗିସ୍ ଆଉ ହିପି ଟାଇପ୍ର ଥିଲ, ଏ କଥା କ'ଣ ସତ?
4: 100% ସତ।
0: କିନ୍ତୁ କାହିଁକି?
4: ସେତେବେଳେ ମୋ ବନ୍ଧୁବାନ୍ଧବ ଭିତରେ ଜଣେ ଅବିବାହିତ ଝିଅ ଥିଲା, ତାକୁ ଧରି ମୁଁ ସେଇଭଳି ବେଶ ହଉଥିଲି।
0: ବର୍ତ୍ତମାନ?
4: ନା ବର୍ତ୍ତମାନ ତ ତାର ବିବାହ ସରିଯାଇଛି।
1: ଶଙ୍କର ସାର୍ ଆପଣଙ୍କୁ ଏମିତି ଦେଖୁଛନ୍ତି।
4: ଯାଉଛି। ଗୁଡ୍ ମର୍ଣ୍ଣିଂ ସାର୍।
5: ଆସ ଶଙ୍କରନ୍, ବସ। ବର୍ତ୍ତମାନ ମୁଁ ସେଲ୍ସ ମ୍ୟାନେଜରଙ୍କ ଫୋନ୍ ପାଇଲି, ଶୁଣିଲି ତମେ ଯେଉଁ କାମରେ ଯାଇଥିଲ ତା ହେଇଯାଇଛି। ସେ କହିଲେ ଯେ ତୁମେ କହିବା ପରେ ସହଜରେ କାମଟି ହେଇଗଲା।
4: ଥ୍ୟାଙ୍କ ୟୁ ସାର୍।
5: ହଁ ହଁ ହଁ, ଶୁଣ ଶୁଣ ଶୁଣ, ତମକୁ ଏ ଫାଇଲ୍ଟି ଦେଖିବାକୁ ପଡ଼ିବ, ବର୍ଷେ କାଳ ପେଣ୍ଡିଂ, କିଛି ଏଥିରୁ ବୁଝି ହେଉନି। କଲିକତା ବାଲା ଏଣୁ ତେଣୁ କ'ଣ ସବୁ ଲେଖି କନଫ୍ୟୁଜ୍ କରିଦେଇଛନ୍ତି, ବିନା କାରଣରେ 75,000 ଟଙ୍କା ପଡ଼ିଯାଇଛି। ବର୍ତ୍ତମାନ ତମେ କେସ୍ଟି ବୁଝ
4: ସାର୍। ହ୍ୟାଲୋ ମିସ୍ ସେଲକୁମାରୀ,
6: କ'ଣ କହୁଛ କୁହ।
4: କିଛି ଦିନ ଧରି ମୁଁ ଲକ୍ଷ୍ୟ କରୁଛି ତମେ ବରାବର ମନ ମାରି ବସିଛ, କଥା କ'ଣ?
6: ତମେ ଜାଣିବାକୁ ଚାହୁଁଛ କାହିଁକି?
4: ଏ ପ୍ରଶ୍ନ କ'ଣ ତମେ ତମର ବଡ଼ ଭାଇକି ପଚାରି ପାରିବ?
6: ହ୍ୱାଟ, ତମେ କ'ଣ ମୋ ଭାଇ?
4: ଏଥିରେ କ'ଣ କିଛି ସନ୍ଦେହ ଅଛି?
6: ଦେଖ ଶଙ୍କରନ, ମୋ ସାଙ୍ଗରେ ସେଭଳି ଅଭିନୟ କରନା, ଜଣେ ତ ସେଭଳି ବହୁତ ଅଭିନୟ କରିସାରିଛି।
4: ଓ ନୋ ନୋ ନୋ, ଭାଇ ହବାକୁ ହେଲେ ଅଭିନୟର ଆବଶ୍ୟକତା ମୋଟେ ନାହିଁ। ମୁଁ ଶୁଣିଲି ପ୍ରେମ କରି ତମେ ହାରି ଯାଇଛ, ମୋର ବି ସେଇ ଦଶା, ଅନ୍ତତଃ ସେଇ ଦୃଷ୍ଟିରୁ ଆମେ ଦିଏ ଭାଇ ଭଉଣୀ।
6: ଓ ଏମିତି କଥା?
4: ହଁ ସେ ଲୋକମାରୀ, ମୁଁ ବି ଦିନେ ତମ ପରି ମୁହଁ ଭାରି କରି ବସୁଥିଲି, କିନ୍ତୁ ବର୍ତ୍ତମାନ କୋଳରେ ଲାଗିଯାଇଛି। ତମ ଅବସ୍ଥା ଦେଖି ମୁଁ ସ୍ଥିର କରି ନେଇଛି, ଯେମିତି ହଉ ତମକୁ ନର୍ମାଲ ନ କରି ମୁଁ ଛାଡ଼ିବିନି।
6: ଚେଷ୍ଟା କରି ଦେଖ।
4: ଆଚ୍ଛା ଥରେ ଭାଇ ବୋଲି ଡାକ ନା।
6: ଓଃ ଭାଇ।
4: ଥ୍ୟାଙ୍କ ୟୁ ସିଷ୍ଟର, ଥ୍ୟାଙ୍କ ୟୁ। ସିନି
1: କୁହନ୍ତୁ ଶଙ୍କର ବାବୁ।
4: ଏ ସିନି ଯା, ମୋ ତରଫରୁ ଅଫିସରେ ସମସ୍ତଙ୍କୁ ମିଠେଇ ଆଣି ବାଣ୍ଟି ଦିଅ, ଆଜି ମୁଁ ଗୋଟେ ଭଉଣୀକି ଖୋଜି ପାଇଛି।
1: ଯାଉଛି ସାର୍।

ଶୁଣୁଥିଲେ ନାଟକ ପକ୍ଷ ଖୋଲିଦେଓ ଆକାଶ ତୋପର, ମୂଳ ତାମିଲ ରଚନା ଜୟନ୍ଥନ, ହିନ୍ଦୀ ରୂପାନ୍ତର ହରିଶଙ୍କର, ଓଡ଼ିଆ ଭାଷାନ୍ତର ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରଯୋଜନା କରିଥିଲେ କିଶୋର ମହାନ୍ତି। ନାଟକର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଶଙ୍କରନ, ହିମାଂଶୁ ଭୂଷଣ ସାବତ, ବିରୟମ ଏବଂ ମାଷ୍ଟର ପରେଶ ଚନ୍ଦ୍ର ଚକ୍ରବର୍ତ୍ତୀ, ଗୋପାଳନ ଏବଂ ରାଘବନ।

ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ମହିଳା ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡ କପ୍ର ଅପ୍ଟ୍ୟୁବ୍ ଧାରାବିବରଣୀ ଶୁଣୁଥିଲେ ନୀଳଗିରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣନ୍ତୁ।

କଥାଚିତ୍ର ଆନ୍ଧି ଗୀତଟି ପାଇଁ କଣଦାନ କରିଛନ୍ତି କିଶୋର କୁମାରଙ୍କ ସହିତ ଲତା ମଙ୍ଗେସ୍କର, ଗୀତ ରଚନା ଗୁଲଜାର, ସଙ୍ଗୀତ ଆର୍ ଡି ବର୍ମନ।

0: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ ଭେନେଜୁଏଲା ଭୂକମ୍ପ ସହାୟତା ଲାଗି ଭାରତ ପ୍ରସ୍ତୁତ ଅଛି କହିଲେ ପ୍ରଧାନମନ୍ତ୍ରୀ ରାଜ୍ୟସଭାତି ନିର୍ବାଚିତ 10 ଜଣ ସଦସ୍ୟ ନେଲେ ଶପଥ ହରିୟାଣାର ଗୁରୁଗ୍ରାମଠାରେ ଆଷ୍ଟ୍ରନୁ ମୁଲ୍ ହେଲା ଦୁଇଦିନିଆ 11 ନମ୍ବର ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ସେସେଲସ୍ର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବଟି ସାମିଲ ହେବା ଲାଗି ଏହା 27 ତାରିଖ 3 ଦିନିଆ ସେଲସସ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଆଜ ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଆଜିର ଦିନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ପୂରାପୂରି ବିପର୍ଯ୍ୟୟ କରି ସାଧାରଣ ନାଗରିକମାନଙ୍କର ମୌଳିକ ଅଧିକାର ହାନି କରିଥିଲା କହିଲେ ମୁଖ୍ୟମନ୍ତ୍ରୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା ଏବେ ରବିବାର 11 ବଜେ ସଘନ ସଂଶୋଧନ ଏସ୍ଆଇଆର୍ ବାକି ଥିବାର କାମକେ ଚଲତି ମାସର 28 ତାରିଖ ଭିତରେ ଶେଷ କରାଯିବା ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ସବୁ ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆର୍ ଅଲଗା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତାକେ ଆହୁରି ବରକସ୍ କରିବାର ଲାଗି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ଶିଶୁବାଟିକାମାନଙ୍କେ 3 ଶ୍ରେଣୀ ତକ ଛୁଆମାନଙ୍କୁ ଦିଆଯିବା ମାହାଲିଆ ସ୍କୁଲ୍ ବ୍ୟାଗ୍ ପ୍ରକ୍ରିୟାକେ ତୁର୍ତ୍ତି ସାରବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ 2023 ଓ 2024 ବର୍ଷ ଲାଗି ଘୋଷଣା କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜଳଜୀବନ ମିଶନ ଆଉ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ପ୍ରଗତିର ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ ଇ ଦିଗେ ରାଜ୍ୟର କାମକାଜକେ କଲେ ପ୍ରଶଂସା ଓଡ଼ିଶାର ଜନଗଣନା ପହିଲା ଖେପ ସଫଳତା ସହିତ ପୂରା ହୋଇଛେ କହିଲେ ରାଜସ୍ୱ ସଚିବ ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ହେଲା ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ମହିଳା ଓ ଶିଶୁ ବିକାଶ ସମନ୍ୱୟର ବୈଠକ ହେଲା ଅନୁଷ୍ଠିତ ହକି ଇଣ୍ଡିଆ ତରଫ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଟିମ୍ଟି ସାମିଲ ହେଲେ ଓଡ଼ିଶାର 4 ଜଣ କନିଷ୍ଠ ମହିଳା ହକି ଖେଳାଳି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଥି ଆଜ୍ ବାଂଲାଦେଶକେ 5 ୱିକେଟ୍ ହରାଇ

0: ହେଲା ଭାରତୀୟ ଦଳ। ଏବେ 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସହିତ ହେବା ବର୍ଷା ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
1: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଙ୍ଗ। ସ୍ୱାସ୍ଥ୍ୟ ସୂଚନା 6:07:10 6:07:30 ପରିବେଶ ସୂଚନା 6:07:35 ଶୁଣିବେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ 6:07:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ ଶୁଣିପାରିବେ 8:30 6:08:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ ପ୍ରଚାର କରିବୁ 11:05 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା 11:30 ଏବଂ ବାତାୟନ 12:00 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ବୀଣାପାଣି ରଥ 1:20 ଘର ସଂସାର କାର୍ଯ୍ୟକ୍ରମରେ ତନ୍ମନ୍ଧନ ଏଥିରେ ଶୁଣିବେ କିଶୋରୀ ସ୍ୱାସ୍ଥ୍ୟ ଏବଂ ପିସିଓଡିଏ ସମ୍ପର୍କରେ ଡାକ୍ତର କିରଣମୟୀ ପଣ୍ଡାଙ୍କ ସହିତ କଥାବାର୍ତ୍ତା ଶୁଣିବେ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:08:40 ଚଳିତ ଅଧିବେଶନ ଏଇଠି ଶେଷ କରୁଛୁ। ଆସନ୍ତାକାଲିର ଅଧିବେଶନ ଆରମ୍ଭ କରିବୁ 5:53 ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।